ଆପଣମାନେ ଶୁଣୁଛନ୍ତି ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ। ତେବେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଲତା ମଙ୍ଗେସ୍କର ଏବଂ ହରିହରନଙ୍କ କଣ୍ଠରେ, କଥାଚିତ୍ର ଡର।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆଜି ଗୁରୁବାର ବୈଶାଖ ଚବିଶ ଦିନ 1948 ଶତାବ୍ଦ 2026 ମସିହା ମଇ ବା 14 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58 ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ।

ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ଭକ୍ତିଭରା ଭଜନଟିକୁ ସଚି ମହାନ୍ତିଙ୍କ ରଚନାରୁ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ସଚି ମହାନ୍ତିଙ୍କ କଣ୍ଠରେ, ସଚି ମହାନ୍ତିଙ୍କ ରଚନାରୁ ସ୍ୱାଗତିକା ମହାପାତ୍ର ଏବଂ ଶ୍ରୀକାନ୍ତ ଦାସଙ୍କ କଣ୍ଠରେ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀରାମଚରିତ ମାନସର 157ତମ ଅଧ୍ୟାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସ୍ଥାୟୀ ଭବିଷ୍ୟତ ଆଉ ଦେଶର ଆର୍ଥିକ ସୁରକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅର୍ଥନୈତିକ ଆତ୍ମସୁରକ୍ଷା ପରାମର୍ଶ ପାଳନ କରବାର୍କେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଲୋକଙ୍କୁ ଆହ୍ୱାନ ଦେଇଛନ୍। ରାଜ୍ୟପାଳ କହିଛନ୍, ଦୀର୍ଘକାଳୀନ ସମୃଦ୍ଧି ଆଉ ରଣନୈତିକ ସ୍ୱାର୍ଥ ଲାଗି ଅର୍ଥନୈତିକ ସ୍ଥିରତା ଆଉ ଆତ୍ମନିର୍ଭରଶୀଳତା ବହୁତ ଜରୁରୀ। ଲୋକଭବନର ସବୁ ଗାଡ଼ି ବିଦ୍ୟୁତ୍ ଚାଲିତ ଆଉ ପରିସର ପୂରାପୂରି ସୌରଶକ୍ତିଥି ଚାଲୁଥିବାରୁ ଇଟା ନେଟ୍ ଜିରୋ କ୍ୟାମ୍ପସ୍ ଭାବେ ଗୋଟିଏ ଉଦାହରଣ ହୋଇଛି। ଇଠାନେ କର୍ମଚାରୀମାନଙ୍କ ଲାଗି ମାହାଲିଆ ଗାଡ଼ି ଚାର୍ଜିଂ ସୁବିଧା ବିଲ୍ ଉପଲବ୍ଧ କରାଯାଇଛି।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: प्रसार भारती के पास है भारतीय संस्कृति की अनमोल धरोहर। इसमें शामिल हैं

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତରେ ଡିପ୍ ଫେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ ଇନୋଭେଟର୍ସ 2026 ଅନ୍ତର୍ଗତ ଇଣ୍ଡଷ୍ଟ୍ରି ଲିଡର୍ସ ଗୋଲ୍ ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଦେଶ କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଦେଶ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବିକଶିତ ଭାରତ ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ କଲରାପତରିଆ ବାଘ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଶୀର୍ଷକ ହେଉଛି ମାନବ ଅଧ୍ୟୁଷିତ ବାତାବରଣରେ ସହାବସ୍ଥାନ। ଏଥିରେ କଲରାପତରିଆ ବାଘ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା ସହ ଜୈବ ବିବିଧତା ସଂରକ୍ଷଣ ପଦକ୍ଷେପଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଫଳତା, ଆହ୍ୱାନ ଓ ପ୍ରୟାସ ପ୍ରଦର୍ଶନ କରାଯିବ। ରାଜ୍ୟରେ ଉନ୍ନତମାନର ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମିର ସମ୍ପୂର୍ଣ୍ଣ ବିନିଯୋଗ କରିବା ଉପରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଶ୍ୱ ଦକ୍ଷତା ଭଳି ବିଶ୍ୱସ୍ତରୀୟ ମଞ୍ଚ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। ରାଜ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏପର୍ଯ୍ୟନ୍ତ 9000ରୁ ଅଧିକ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ନିଯୁକ୍ତି ହାର 99%ରୁ ଅଧିକ ରହିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ 2025-26 ବିପଣନ ଋତୁରେ ରବି ଫସଲ ଧାନ କ୍ରୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ଆଜିଠାରୁ ଜୁନ୍ ମାସ 30 ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଧାନ କ୍ରୟ କରାଯିବ। ଶ୍ରୀମତୀ ଗର୍ଗ ଧାନ କ୍ରୟ ବ୍ୟବସ୍ଥାର ସୁପରିଚାଳନା ନେଇ ଗୁରୁତ୍ୱ ଦେବା ସହ ଧାନ ସଂଗ୍ରହ ସମ୍ପର୍କରେ ସୂଚନା, ଶିକ୍ଷା, ଯୋଗାଯୋଗ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚର ହିସାବ ଏବଂ ରାଜସ୍ୱ ଆଦାୟ ସମ୍ପର୍କରେ ଆଲୋଚନା ପାଇଁ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପଞ୍ଚାୟତିରାଜ, ଆଇନ ଆଦି କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରିବା ବିଷୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ବିଶ୍ୱସ୍ତରୀୟ ସୁଦୃଢ଼ ଖଣିଜ ପରିବେଶ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶ୍ରମ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅଧୀନରେ ନିୟୋଜିତ ଠିକାଦାରମାନଙ୍କ ମଧ୍ୟରେ ଶ୍ରମ ନିୟମାବଳୀ ଏବଂ ଶ୍ରମିକ କଲ୍ୟାଣକାରୀ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ଶ୍ରମିକମାନଙ୍କ କଲ୍ୟାଣ, ସୁରକ୍ଷା ନିୟମ, ଠିକ୍ ସମୟରେ ମଜୁରୀ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମା ପକ୍ଷରୁ ବିପର୍ଯ୍ୟୟ ହ୍ରାସ ଲିଙ୍ଗଗତ ମୁଖ୍ୟ ଧାରାକରଣ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମହିଳା, କିଶୋରୀ ଓ ଭିନ୍ନକ୍ଷମଙ୍କୁ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ମହିଳାଙ୍କ ପ୍ରତି ହିଂସା ଆଚରଣ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବେଜୁଗୁଡ଼ା ଗ୍ରାମରେ ଭଲ ବର୍ଷା ଓ ଫସଲ ହେବା ନେଇ ଆୟୋଜିତ ବାଲିଯାତ୍ରା ଉଦ୍ଯାପିତ ହୋଇଛି। 24 ବ୍ୟବଧାନରେ ଆୟୋଜିତ ହୋଇଥିବା ଏହି 9 ବାଲିଯାତ୍ରାରେ ଆଉଁଳି ଗୁମ୍ମା ଇନ୍ଦ୍ରାବତୀ ନଦୀରୁ ବାଲି ସଂଗ୍ରହ କରାଯାଇ ପୂଜା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ 3 ଅଷ୍ଟମ ବୀରବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏଭଳି ପ୍ରତିଯୋଗିତା ଶିକ୍ଷଣୀୟ ବାର୍ତ୍ତା ଦେବା ସହ ସମାଜକୁ ସଚେତନ ଓ ସମୃଦ୍ଧ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ 3 ଲୋକରଞ୍ଜନୀ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର ଯୁବ କଳାକାରମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା 2-3 ମଧ୍ୟରେ ତାପମାତ୍ରା 2-5 ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ସର୍ବାଧିକ ତାପମାତ୍ରା 40.5 ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ମାନସିକ ଆବେଗ ପ୍ରବଣତା ରୋଗ। ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
2: ମାନସିକ ଆବେଗ ପ୍ରବଣତା ରୋଗ ଏକ ପ୍ରକାରର ମନସ୍ତାତ୍ତ୍ୱିକ ସମସ୍ୟା ଯେଉଁଥିରେ କେତେକ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ବ୍ୟକ୍ତିର ମନରେ ବାରମ୍ବାର ଭାବନା ଆସିଥାଏ, ଯେଉଁ ଭାବନାକୁ ସେ ନିୟନ୍ତ୍ରଣ କରିପାରେ ନାହିଁ ଏବଂ ଏସବୁ କାମ କରିବା ପାଇଁ ସେ ବାଧ୍ୟ ହୋଇଥାଏ। କ୍ରମେ ସେ ରୋଗୀ ପାଲଟି ଯାଇଥାଏ, ଯେପରି ଅନାବଶ୍ୟକ ମିଛ କହିବା, ଉଧାର ମାଗିବା, ବିନା କାରଣରେ ରାଗିବା, ଚୋରି କରିବା ଆଦି। ଏଥିମଧ୍ୟରୁ ପ୍ରମୁଖ ହେଲା ବାରମ୍ବାର ଚୋରି କରିବା ପାଇଁ ଇଚ୍ଛା ହେବା। ଏହି ଇଚ୍ଛାକୁ ଲୋକ ଆଦୌ ନିୟନ୍ତ୍ରଣ କରିପାରେ ନାହିଁ। ଏପରି ଇଚ୍ଛା ମନରେ ଆସିଲେ ରୋଗୀ ଅତ୍ୟଧିକ ବ୍ୟତିବ୍ୟସ୍ତ ହୋଇପଡ଼େ। ସେ ଏପରି ଜିନିଷ ଚୋରି କରେ ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ତା'ର କୌଣସି ଆର୍ଥିକ ଲାଭ ହୋଇନଥାଏ। ଏହିସବୁ ଜିନିଷକୁ ସେ ଗୋପନୀୟ ଭାବରେ ଫେରାଇ ଦିଏ, ବାଣ୍ଟି ଦିଏ କିମ୍ବା ଲୁଚାଇ ରଖେ। ଅଧିକାଂଶ ରୋଗୀଙ୍କର ଏସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ସେମାନେ ଚୋରି କରିଥାନ୍ତି। ଚୋରି କରିବା ପୂର୍ବରୁ ବ୍ୟକ୍ତିର ମନରେ ଅତ୍ୟଧିକ ଅସ୍ଥିରତା ଦେଖାଦେଇଥାଏ। ଏହି କାର୍ଯ୍ୟ କରିସାରିବା ପରେ ମନର ଅସ୍ଥିରତା କମିଯାଇଥାଏ। ଅଧିକାଂଶ ରୋଗୀ ପୂର୍ବରୁ କୌଣସି ଯୋଜନା ନ କରି ଚୋରି କରିଥାନ୍ତି। କେତେଜଣ ନିଜର ଏଭଳି କାମ ପାଇଁ ନିଜକୁ ଦୋଷୀ ମନେ କରିଥାନ୍ତି, ଅନୁତାପ କରିଥାନ୍ତି ଓ ମନ ଖରାପ ମଧ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ନିଜକୁ ଲଜ୍ଜିତ ମଧ୍ୟ ମନେ କରିଥାନ୍ତି। ସେମାନେ ନିଜର ଆତ୍ମୀୟ ଲୋକଙ୍କ ସହିତ ଠିକ୍ ଭାବରେ ସମ୍ପର୍କ ରଖିପାରନ୍ତି ନାହିଁ। ନିଜର ଏଭଳି ବ୍ୟବହାର ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅଧିକାଂଶ ରୋଗୀ ସାଧାରଣତଃ ଦୋକାନରୁ ଚୋରି କରିଥାନ୍ତି, ମାତ୍ର କେତେଜଣ ନିଜର ବନ୍ଧୁ ଓ ପରିବାରରେ ମଧ୍ୟ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଅନେକ ସମୟରେ ଏହି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥାଏ। ଅନେକ ଧନୀ ଲୋକ ଅତି ଛୋଟ ଛୋଟ ଜିନିଷ ଚୋରି କରି ଲଜ୍ଜିତ ହୋଇଥାନ୍ତି। କେତେକ ରୋଗୀ ଅପମାନ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଏହି ରୋଗୀମାନଙ୍କଠାରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ, ଅବସାଦ ରୋଗ, ମାନସିକ ଉଦ୍ବେଗ ରୋଗ ଦେଖାଯିବାର ଅଧିକ ସମ୍ଭାବନା ଥାଏ। ଏହି ସମସ୍ୟା ଯୋଗୁଁ ରୋଗୀର ସାମାଜିକ ଓ କର୍ମକ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥାଏ। ମାନସିକ ଆବେଗ ପ୍ରବଣତା ରୋଗ ପ୍ରାୟତଃ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ। ଭାରତବର୍ଷରେ ହଜାର ଜଣ ଲୋକଙ୍କ ମଧ୍ୟରୁ 6 ଜଣଙ୍କଠାରେ ଏହି ରୋଗ ଦେଖାଦେଇଥାଏ। ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ପ୍ରମୁଖ କାରଣ। ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇ ଗଲେ ସେମାନେ ସହଜରେ ଭୁଲିପାରନ୍ତି ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରିଥାନ୍ତି। ପିଲାଟି ନିଜକୁ ଅଦରକାରୀ ବା ଅବହେଳିତ ମନେ କରେ, ଯାହାଫଳରେ ସେ ଚୋରି କରିବା ଆରମ୍ଭ କରେ। ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ ତା'ର ବ୍ୟବହାର ବଢ଼ିଯାଇଥାଏ। ମସ୍ତିଷ୍କରେ ସେରୋଟୋନିନ୍ ନାମକ ରାସାୟନିକ ପଦାର୍ଥ ମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇପାରେ। କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ। ଏହି ରୋଗ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏପରି ରୋଗୀମାନେ

0: କଲାପରେ ଧରାପଡ଼ିଲେ ଲୋକମାନେ ସାଧାରଣତଃ ଏମାନଙ୍କୁ ଚୋର ବା ଅପରାଧୀ ବୋଲି ଭାବିଥାନ୍ତି। ମାତ୍ର ସମସ୍ତେ ଜାଣି ରଖିବା ଉଚିତ, ଏହା ଏକ ମାନସିକ ସମସ୍ୟା ଓ ଏହାର ଚିକିତ୍ସା କରିବା ଦରକାର। ଏସବୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିମାନେ ନିଜର ସମସ୍ୟା ବିଷୟରେ କାହା ସହିତ ଆଲୋଚନା କରନ୍ତି ନାହିଁ, କାରଣ ଏସବୁ ଆଲୋଚନା କରିବା ପାଇଁ ବ୍ୟକ୍ତିକୁ ଲାଜ ଲାଗିଥାଏ। କିନ୍ତୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ରୋଗର ଚିକିତ୍ସା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଇଥାଏ। ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ଦରକାର ପଡ଼ିଥାଏ। ଯେଉଁ ରୋଗୀମାନେ ନିଜର ଚୋରି ବ୍ୟବହାର ପାଇଁ ନିଜକୁ ଲଜ୍ଜିତ ବା ଦୋଷୀ ମନେ କରିଥାନ୍ତି, ସେମାନଙ୍କଠାରେ ଚିକିତ୍ସା ଅଧିକ ଲାଭଦାୟକ ହୋଇଥାଏ। ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ ହୋଇଥାନ୍ତି। ଏହାକୁ ରୋଗ ଭାବି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଚିକିତ୍ସା କଲେ ରୋଗରୁ ଶୀଘ୍ର ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମାନସିକ ଆବେଗ ପ୍ରବଣତା ରୋଗ। ଆଲୋଚନା କରିଥିଲେ ଡାକ୍ତର ସତ୍ୟକାମ ମହାପାତ୍ର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କଲେ ସରକାର। ଉତ୍ତରପ୍ରଦେଶରେ ଝଡ଼ବର୍ଷା ଯୋଗୁଁ 43 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଷୟିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନମନୀୟତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଲାଗି ଗଠନ ପ୍ରକ୍ରିୟା ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପରେ ପରେ ଅନ୍ୟ ଏକ ଅଧିବେଶନରେ ଏହି ଅତିଥିମାନେ ବିଶ୍ୱ ସୁଶାସନ ଏବଂ ବହୁବିଧ ବ୍ୟବସ୍ଥାର ସଂସ୍କାର ସମ୍ପର୍କିତ ଅନ୍ୟ ଏକ ଅଧିବେଶନରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ 26 ସେପ୍ଟେମ୍ବର ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବାକୁ ଥିବା ଦୃଷ୍ଟିରୁ ଏହି ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ କରିବେ। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ଗତ 5 ମାସ ମଧ୍ୟରେ ଶ୍ରୀ ମୋଦି ଏବଂ ଶ୍ରୀ ଅଲ୍ ନହ୍ୟାନ୍ଙ୍କ ମଧ୍ୟରେ ଏହା ହେବ ଦ୍ୱିତୀୟ ଦ୍ୱିପକ୍ଷୀୟ ବୈଠକ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକରେ ମିଳିତ ହୋଇଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ ଖ୍ରୀଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭାନ୍ ଡେର୍ ଲେନ୍ସଙ୍କ ସହିତ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଓ ରୁଷ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ବୈଠକରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବା ଅବସରରେ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଏକ ଅନିଶ୍ଚିତ ଏବଂ ଅସ୍ଥିର ବୈଷୟିକ ପରିବେଶ ମଧ୍ୟରେ ଦକ୍ଷତା ଓ ବିକାଶର ଗତିଶୀଳତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଭୟ ଦେଶ ଗତ କିଛି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ଭାଗିଦାରୀ ସମେତ ଅର୍ଥନୈତିକ ଏବଂ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା ସମ୍ପର୍କରେ ଅବଗତ ହୋଇଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀର ଅଗ୍ରଗତି ସମଗ୍ର ସମୀକ୍ଷା କରିବା ଲାଗି ବାର୍ଷିକ ବ୍ରିକ୍ସ ସମ୍ମିଳନୀ ଏକ ଉପଯୁକ୍ତ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କର କାର୍ଯ୍ୟକାଳକୁ ସରକାର ଏକ ବର୍ଷ ବୃଦ୍ଧି କରିଛନ୍ତି। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି, କ୍ୟାବିନେଟ୍ର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଚଳିତ ମାସ 24 ତାରିଖରେ ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଗତକାଲି ନୂଆଦିଲ୍ଲୀଠାରେ ମାଲଦୀପ୍ସର ବୈଦେଶିକ ମନ୍ତ୍ରୀ ଇରୁ ଥିସାମ ଆଦାମଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ 60 ବର୍ଷର କୂଟନୈତିକ ସମ୍ପର୍କ ପୂର୍ତ୍ତି ଅବସରରେ ଭାରତ ଓ ମାଲଦୀପ୍ସ ମଧ୍ୟରେ ଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ବିଶେଷକରି ଭାରତ ମାଲଦୀପ୍ସ ମୁକ୍ତ ବାଣିଜ୍ୟ ରାଜିନାମା, ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମା, ସ୍ଥାନୀୟ ମୁଦ୍ରା ମାଧ୍ୟମରେ ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଦେବା ସମେତ ପର୍ଯ୍ୟଟନ, ଡିଜିଟାଲ ନେଣଦେଣ ଏବଂ ବ୍ୟବସାୟିକ ସଂଯୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ସହିତ ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ଲାଗି ଗତକାଲି ସନ୍ଧ୍ୟାରେ ବେଜିଂରେ ପହଞ୍ଚିଛନ୍ତି। ଇରାନ ଯୁଦ୍ଧ, ବିଶ୍ୱରେ ଦେଖାଦେଇଥିବା ଶକ୍ତି ସଙ୍କଟ, ବାଣିଜ୍ୟ ସମ୍ପର୍କିତ ସମସ୍ୟା ଓ ତାଇୱାନ ସମେତ କୃତ୍ରିମ ବୁଦ୍ଧିମତା ଆଦି ପ୍ରସଙ୍ଗ ଏହି ସମ୍ମିଳନୀରେ ସ୍ଥାନ ପାଇବାର ଆଶା ରହିଛି। ଏହି ସମ୍ମିଳନୀ ବର୍ତ୍ତମାନର ବୈଶ୍ୱିକ ଭୂ ରାଜନୈତିକ ସ୍ଥିତିରେ ଅନେକ ଗୁରୁତ୍ୱ ବହନ କରେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆମେରିକାର ସ୍ୱରାଷ୍ଟ୍ର ସଚିବ ମାର୍କ ରୁବିଓ, ପ୍ରତିରକ୍ଷା ସଚିବ ପିଟେ ହେକ୍ସେଟ୍ଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଚୀନ ଯାଇଛନ୍ତି। 2017 ପରଠାରୁ ଏବଂ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ହେଉଛି ଟ୍ରମ୍ପଙ୍କର ପ୍ରଥମ ସରକାରୀ ଚୀନ ଗସ୍ତ। ଉତ୍ତରପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ଏବଂ ବିଜୁଳି ଯୋଗୁଁ 43 ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, ଏହି ସମୟ ମଧ୍ୟରେ ଭାଦୋଇ ଜିଲ୍ଲାରେ ସର୍ବାଧିକ 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମିର୍ଜାପୁରରେ 10, ଫତେପୁରରେ 9, ବଡ଼ାଇଉରେ 5 ଏବଂ ବରେଲି ଜିଲ୍ଲାରେ 4 ଜଣଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବା, ଗଛ ପଡ଼ିଯିବା ତଥା ବିଜୁଳି ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 192 ରନ୍ କରିଥିଲା। ଦଳ ପକ୍ଷରୁ ଆଙ୍କ୍ରିସ୍ ରଘୁବଂଶୀ ସର୍ବାଧିକ 71 ରନ୍ କରିଥିବା ବେଳେ ରିଙ୍କୁ ସିଂ 49 ରନ୍ରେ ଅପରାଜିତ ରହିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭର ଗୋଟିଏ ବଲ୍ରେ 4 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଦଳ ପକ୍ଷରୁ ବିରାଟ କୋହଲି 60 ବଲ୍ରୁ 11 ଚୌକା ଓ 3 ଛକା ସହିତ 105 ରନ୍ କରିଥିଲେ। ଏହା ହେଉଛି ତାଙ୍କର 9ମ ଆଇପିଏଲ୍ ଶତକ, ଯାହାକି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ବୋଲି ଜଣାଯାଇଛି। ଏଥିସହିତ ଚଳିତ ଆଇପିଏଲ୍ ସଂସ୍କରଣରେ କୋହଲି 400 ରନ୍ ଅତିକ୍ରମ କରିଛନ୍ତି। କୋହଲି ପ୍ରଥମ ଭାରତୀୟ ଭାବେ ଟି ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ 14,000 ରନ୍ ସମ୍ପୂର୍ଣ୍ଣ କରିଛନ୍ତି। ଏହି ମାଇଲଖୁଣ୍ଟ ସ୍ପର୍ଶ କରି ସେ କ୍ରିସ୍ ଗେଲ୍ଙ୍କ ରେକର୍ଡ ଭଙ୍ଗ କରିବା ସହିତ ଗତକାଲିର ମ୍ୟାଚ୍ରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ସ୍ଥାନିତ ହୋଇଛି। ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକଳା ଓ ଏକ ବର୍ଷ ବୃଦ୍ଧି କଲେ ସରକାର। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ 8:25 ଶୁଣିବା ଝୁମ୍ ତାନାନାରେ କେତୋଟି ଓଡ଼ିଆ ଗୀତ। ଗୀତଟିକୁ ଶୁଣିବା ଯତୀନ୍ଦ୍ର ମହାନ୍ତିଙ୍କ ରଚନାରୁ ସାନୁଙ୍କ କଣ୍ଠରେ।

0: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଝୁମ୍ ତାନାନାରେ କେତୋଟି ଗୀତ। ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା ସ୍ୱତନ୍ତ୍ର ଆଦର୍ଶ ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଆଇସିଏସ୍ଇ ବୋର୍ଡ ସ୍ୱୀକୃତିପ୍ରାପ୍ତ 34ତମ ବର୍ଷରେ ପଦାର୍ପଣ କରିଥିବା ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତ ପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? କେଜିରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ।
0: ଶ୍ରୋତାବନ୍ଧୁ ପରବର୍ତ୍ତୀ ଗୀତଟିକୁ ଶୁଣିବା। ଇପ୍ସିତ ପତିଙ୍କ କଣ୍ଠରେ କୁମାର ଶ୍ରୀ ସାହୁଙ୍କ ରଚନାରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶୁଣୁଛନ୍ତି ଝୁମ୍ ଦାନାନାରେ କେତୋଟି ଓଡ଼ିଆ ଗୀତ ପରବର୍ତ୍ତୀ ଗୀତଟିକୁ ଶୁଣିବା ସସ୍ମିତା ବିଶ୍ୱାଳଙ୍କ କଣ୍ଠରେ ବାପୁ ଗୋସ୍ୱାମୀଙ୍କ ରଚନାରୁ।

ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ଝୁମ୍ ଧାନନା କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ସମାଚାର ପ୍ରଭାତରେ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ରେ ଇଂରାଜୀରେ ସମ୍ବାଦ। ଆକାଶବାଣୀ ଦିଲ୍ଲୀରୁ।

0: ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ଆମ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ।
1: स्वागत है आप सभी का कार्यक्रम रंग तरंग में। मैं हूं विधि प्रवीण जैन। नमस्कार।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢ଼ୁଛନ୍ତି ସରିତା ସାହୁ। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ବିଷୟ ରହିଛି ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧିମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଶାନ୍ତି ଓ ସୁରକ୍ଷା ହେଉଛି ବୈଶ୍ୱିକ ବ୍ୟବସ୍ଥାର କେନ୍ଦ୍ରସ୍ଥଳୀ। ସେ କହିଛନ୍ତି ବର୍ତ୍ତମାନ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ କୂଟନୀତି ମାଧ୍ୟମରେ ସମାଧାନ କରାଯାଇପାରିବ। ଏଭଳି ଜଟିଳ ଏବଂ ଅନିଶ୍ଚିତତା ମଧ୍ୟରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଏଥିସହିତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମକୁ ସଂଗଠିତ ହେବାକୁ ପଡ଼ିବ। ଡକ୍ଟର ଜୟଶଙ୍କର କହିଛନ୍ତି ଏଠାରେ ଯୋଗଦେଇଥିବା ବିଭିନ୍ନ ରାଷ୍ଟ୍ରର ଉପସ୍ଥିତି ଏବଂ ସହଯୋଗର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯାଇପାରିବ ଏବଂ ପରସ୍କର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରାଯାଇପାରିବ। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ସୟେଦ୍ ଆବାସ୍ ଅର୍ଗାଚି, ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନା, ମାଲେସିଆର ଦାତୋ ସେରି ଉତାମା, ମହମ୍ମଦ ବିନ୍ ହାଜି

0: 80ତମ ବୈଠକ ଅବସରରେ ଗତବର୍ଷ ସେପ୍ଟେମ୍ବର 26 ତାରିଖ ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥିବା ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତିଙ୍କୁ ଧ୍ୱଜା ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात।
2: ये सम्मान एनडीआरएफ के समस्त बल के सेवा साहस शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500 ଅଧିକ କର୍ମଚାରୀ, 10,000 ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000 ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ଦୁଇ ବର୍ଷ ମଧ୍ୟରେ 10,500 ଅଧିକ ନାବିକଙ୍କୁ ଏନ୍ଡିଆର୍ଏଫ୍ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତାଙ୍କର ପଞ୍ଚଦେଶୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର ସମ୍ଭାବନା ରହିଛି। ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପାକ୍ଷିକ ବୈଠକରେ ମିଳିତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ଶେଖ୍ ମହମ୍ମଦ 5 ଥର ଭାରତ ଗସ୍ତ କରିଥିବାବେଳେ ଗତ ଜାନୁଆରୀରେ ତାଙ୍କର ଗସ୍ତ ୟୁଏଇ ରାଷ୍ଟ୍ରପତି ଭାବରେ ତୃତୀୟ ଥିଲା। ଦ୍ୱିପାକ୍ଷିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ଆରମ୍ଭରେ ଏଡିଏନ୍ଓସି ଗ୍ୟାସ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ମଧ୍ୟରେ ପ୍ରାୟ 3 ବିଲିୟନ୍ ଆମେରିକୀୟ ମୂଲ୍ୟର ଏକ 10 ବର୍ଷିଆ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। 2032 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $200 ବିଲିୟନ୍ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଭାରତରେ ଏକ ସୁପର କମ୍ପ୍ୟୁଟିଂ କ୍ଲଷ୍ଟର ସ୍ଥାପନ କରିବାରେ ସହଯୋଗ ପ୍ରଦାନ ନେଇ ୟୁଏଇ ସହମତ ହୋଇଥିବା ଜଣାପଡ଼ିଛି। ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ କହିଛନ୍ତି, ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନୀକାରୀ ରାଷ୍ଟ୍ର। ଏ କ୍ଷେତ୍ରରେ ଆର୍ଥିକ କାରବାର 37 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ବୋଲି ଶ୍ରୀ ମିତ୍ତଲ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ 4 ନିୟୁତରୁ ଅଧିକ ଭାରତୀୟ ବସବାସ କରୁଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିବା ଶ୍ରୀ ମିତ୍ତଲ କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ବିଧାୟକ ଭିଡି ସତୀଶନ୍ ଶପଥ ଗ୍ରହଣ କରିବେ। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଶ୍ରୀ ସତୀଶନ୍ଙ୍କ ନାମ ଘୋଷଣା କରାଯାଇଛି। थाईलैंड ओपन बैडमिंटन टूर्नामेंट रो क्वार्टर फाइनल

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଖୋଲିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ। ଜୁଲାଇ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଏବଂ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା।

0: ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥାଏ। ରାଷ୍ଟ୍ରପତିଙ୍କ ଧ୍ୱଜ ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात।
2: ये सम्मान एनडीआरएफ के समस्त बल के सेवा, साहस, शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଆଭାସୀ ଜରିଆରେ ବୈଠକରେ ସାମିଲ ହେବେ। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଉପସ୍ଥିତ ରହିବେ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ ଖର୍ଚ୍ଚ ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ସମାଧାନ ସମାରୋହ ଅଦାଲତ ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ସମାଧାନ ପାଇଁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଇନ ବିଭାଗର ସଚିବ ସମସ୍ତଙ୍କୁ ଅବଗତ କରାଇଥିଲେ। କୋରାପୁଟ ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ସମ୍ପର୍କିତ ପ୍ରାୟ 25 ପ୍ରକଳ୍ପକୁ ବୈଠକରେ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ବିଭାଗର ସଚିବମାନେ ଆଲୋଚନା କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସନ୍ତା ମାସ 12 2 ପୂରଣ ହେଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2 ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଛି। ମନ୍ତ୍ରୀମାନେ ବିଗତ 2 ଉପଲବ୍ଧ କରିଥିବା ବିଭିନ୍ନ ସଫଳତାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଟ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜୁଲାଇ ମାସ 1 ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ଏସ୍ଆଇଆର୍ ନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ। 3,94,000 ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ସର୍ଭେ କରିବେ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ଓ ପଦକ୍ଷେପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଧାମନଗର ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଜନହିତକର ଯୋଜନାଗୁଡ଼ିକୁ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା। ଶ୍ରୀ ସୁରଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ବର୍ଷା ଋତୁ ଆସିବା ଆସିବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଶିକ୍ଷାନୀତି ଦେଶରେ ଲାଗୁ ହେବା ପରେ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶିକ୍ଷାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଭିତ୍ତିଭୂମି ସୁଦୃଢ଼ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଆଜିର ଛାତ୍ର ଆସନ୍ତାକାଲିର ସୁନାଗରିକ, ସେମାନେ ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରୟାସ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ମୋଟ 69 ଜଣ CBSE, ICSE ଓ 9 ଜଣ BSE ବୋର୍ଡର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। 3 ରଥର 32 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକ ମଧ୍ୟରୁ 9 ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଦର୍ପଦଳନ ରଥର 10 ଚକ ଏବଂ ନନ୍ଦିଘୋଷ ରଥର 12 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ରଥର 3 ରଥର 4 ଲେଖାଏଁ ମୁହାଣ୍ଟ, 4 ଲେଖାଏଁ ନିରାଡ଼ି ଏବଂ 12 ଲେଖାଏଁ ଭୂଇଁ ଖମ୍ବିଗୁଡ଼ିକର ଚୌପଟ କାର୍ଯ୍ୟ ଶେଷ ହେବା ପରେ 3 ରଥର ଭୂଇଁ ଚଉତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରୂପକାର ସେବକମାନେ 3 ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇଗୁଡ଼ିକର ପଲିଶ କାର୍ଯ୍ୟ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଟିକା ଉତ୍ପାଦନ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗି ସମୀକ୍ଷା କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଦ୍ୱିତୀୟ ପ୍ରାଣୀ ଟିକା ଉତ୍ପାଦନ କେନ୍ଦ୍ର ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣ କରାଯାଉଛି। 52 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କେନ୍ଦ୍ର ଗାଈ, ଛେଳି ଓ ମେଣ୍ଢାଙ୍କ ଭଳି ବିଭିନ୍ନ ପଶୁଙ୍କୁ ସଂକ୍ରାମକ ଓ ବ୍ୟାକ୍ଟେରିଆ ଜନିତ ରୋଗର ପ୍ରତିକାର ପାଇଁ ଟିକା ପ୍ରସ୍ତୁତ ହେବ। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ଶୁଖିଲା ଖାଦ୍ୟ ମହଜୁଦ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଆବଶ୍ୟକ ଔଷଧ ମହଜୁଦ ଆଦି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସହରାଞ୍ଚଳରେ ଥିବା ନାଳନର୍ଦ୍ଦମାକୁ ଯଥାଶୀଘ୍ର ସଫା କରି ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ବିଡିଓମାନେ ପ୍ରତ୍ୟେକ ଗ୍ରାମ ତଦାରଖ କରି ବେଆଇନ ଭାବେ ପାଣି ପମ୍ପ ଜବତ କରିବା ସହ ସମୟକ୍ରମେ ପ୍ରତି ଗ୍ରାମରେ ହର୍ ଘର୍ ଜଲ୍ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ 11ତମ ପଞ୍ଚବାର୍ଷିକ କୃଷି ଜନଗଣନାର ତୃତୀୟ ପର୍ଯ୍ୟାୟର ବିଶ୍ଳେଷଣାତ୍ମକ ତଥ୍ୟ ମଞ୍ଜୁରୀ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥା ଓ କୃଷି ଋଣ ପ୍ରାପ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇଥିବା ବୈଠକରେ ମତ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର 17 ଜଣ ଗ୍ରହଣ ଖଣ୍ଡିଆ ଶିଶୁଙ୍କ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ଶିଶୁଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିପର୍ଯ୍ୟୟ ପରିସ୍ଥିତିରେ NDRF କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ July 1ରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ SIR। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଏତେବେଳେ ଯାଏ ଆପଣ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା।

କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଚୁକେ। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ।

0: କଣ୍ଠଶିଳ୍ପୀ ମିତାଲି ଚିନୁରାଙ୍କ କଣ୍ଠରେ ଶୁଣିଲେ ରାଧାନାଥ ଦାସଙ୍କ ରଚନା।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା।
2: ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ।
1: ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ,
2: ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା, ଆଉ ଶତ ପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା।
1: ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି।
2: ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ।
1: ସମୟ ସକାଳ 8ଟାରୁ ଦିନ 11ଟା।
2: ମୋବାଇଲ ନମ୍ବର 7873819988 ଏବଂ 9437109997।
1: ପୁଣି ଥରେ 7873819988 ଏବଂ 9437109907।
2: ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758।
1: ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା।
2: ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା,
1: ଯେଉଁଠି ପିଲାଙ୍କର ପାଠପଢ଼ା ପାଇଁ ରହିଛି ସମସ୍ତ ସୁବିଧା,
2: ଯେଉଁଠି ସଠିକ ଶିକ୍ଷା, ସଠିକ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା,
1: ଆଉ 1983-2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା,
2: ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁ ବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା।
1: ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ।
2: ସମୟ ସକାଳ 8ଟାରୁ ଦିନ 11ଟା।
1: ମୋବାଇଲ ନମ୍ବର 9238683735 ଏବଂ 7008173085।
2: ପୁଣି ଥରେ 9236837335 ଏବଂ 7008173085।
1: ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

0: ବିନୋଦିନୀ ଦେବୀଙ୍କ ରଚନା ଶୁଣିଲେ କଣ୍ଠଶିଳ୍ପୀ ମିତାଲି ଚିନରାଙ୍କ କଣ୍ଠରେ। ଆପଣ ଆପଣଙ୍କ ପୁଅ ଝିଅଙ୍କ ନାମ ଲେଖା କଥା ଭାବୁଛନ୍ତି କି?
1: ପିଲାଙ୍କର ସର୍ବାଙ୍ଗୀନ ବିକାଶ ଉଜ୍ଜଳ ଭବିଷ୍ୟତ ପାଇଁ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଜୁଛନ୍ତି କି?
0: ତାହେଲେ ଯୋଗାଯୋଗ କରନ୍ତୁ ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା।
1: ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ 34ତମ ବର୍ଷରେ ପଦାର୍ପଣ କରିଥିବା ଉତ୍ତମ ମଣିଷ ଗଢୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ,
0: ଯେଉଁଠି ସର୍ବାଙ୍ଗୀନ ଶିକ୍ଷା ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା, ଆଉ 100% ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା।
1: ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି।
0: ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ।
1: ସମୟ ସକାଳ 8ଟାରୁ ଦିନ 11ଟା।
0: ମୋବାଇଲ ନମ୍ବର 7873819988 ଏବଂ 9437109907।
1: ପୁଣି ଥରେ 7873819988 ଏବଂ 9437109907।
0: ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

କଣ୍ଠଶିଳ୍ପୀ ମିତାଲି ଚିନୋରାଙ୍କ କଣ୍ଠରେ ଶୁଣିଲେ ନାରାୟଣ ପ୍ରସାଦ ଜେନାଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଏବେ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 394ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ବୃଦ୍ଧ ବ୍ରାହ୍ମଣ ଆଦ୍ୟପ୍ରାନ୍ତ ରୁକ୍ମିଣୀଙ୍କର ସମସ୍ତ କଥା ଶ୍ରୀକୃଷ୍ଣଙ୍କ ସମୀପରେ ଉପସ୍ଥାପନ କରିଛି। ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନିବେଦିତ ଚିତ୍ତ ରୁକ୍ମିଣୀଙ୍କୁ ଯେପରି ଚେଦିରାଜ ଶିଶୁପାଳ ସ୍ପର୍ଶ ନ କରେ ତାହା ସେ ଅବଶ୍ୟ ଦେଖନ୍ତୁ। ବିବାହ ପୂର୍ବ ଦିନ ଅମ୍ବିକା ମନ୍ଦିରକୁ ଯାଇଥିବା ବେଳେ ସେ ତାଙ୍କୁ ହରଣ କରନ୍ତୁ। ଶ୍ରୀକୃଷ୍ଣ ଅବିଳମ୍ବେ ପ୍ରସ୍ତୁତ ହେଲେ। ଏଣେ ପାତ୍ରର ପିତା ରାଜା ଦମଘୋଷ ରଥ ଅଶ୍ୱ ପରିବୃତ୍ତ ହୋଇ ବିଦେହ ରାଜଧାନୀରେ ପହଞ୍ଚିଛନ୍ତି। ସାଙ୍ଗରେ ଅଛନ୍ତି ଶାଲ୍ୟ, ଦନ୍ତବକ୍ର, ଜରାସନ୍ଧ ଏବଂ ବିଦୁରଥ।

ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 394ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ।

0: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା।
1: ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ।
0: ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ,
1: ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା, ଆଉ ଶତ ପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା।
0: ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି।
1: ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ।
0: ସମୟ ସକାଳ 8ଟାରୁ ଦିନ 11ଟା।
1: ମୋବାଇଲ ନମ୍ବର 7873819988 ଏବଂ 9437109907।
0: ପୁଣି ଥରେ 7873819988 ଏବଂ 9437109907।
1: ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

0: କଣ୍ଠଶିଳ୍ପୀ ଘନଶ୍ୟାମ ପଣ୍ଡାଙ୍କ କଣ୍ଠରେ ଶୁଣିଲେ ରଘୁନାଥ ରାଉତଙ୍କର। ଆପଣ ଆପଣଙ୍କ ପୁଅ ଝିଅଙ୍କ ନାମଲେଖା କଥା ଭାବୁଛନ୍ତି କି?
1: ପିଲାଙ୍କର ସର୍ବାଙ୍ଗୀନ ବିକାଶ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଜୁଛନ୍ତି କି?
0: ତାହେଲେ ଯୋଗାଯୋଗ କରନ୍ତୁ ଚିନ୍ମୟ ବିଦ୍ୟାଳୟ, ଇଂରାଜୀ ମାଧ୍ୟମ, ଛେଣ୍ଡ, ରାଉରକେଲା।
1: ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ,
0: ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା, ଆଉ 100% ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା।
1: ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି।
0: ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ।
1: ସମୟ ସକାଳ 8ଟାରୁ ଦିନ 11ଟା।
0: ମୋବାଇଲ ନମ୍ବର 7873819988 ଏବଂ 9437109907।
1: ପୁଣି ଥରେ 7873819988 ଏବଂ 9437109907।
0: ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

ଏହା ପୂର୍ବରୁ ଆପଣ ଶୁଣୁଥିଲେ ବାଦଲ କୁମାରଙ୍କ କଣ୍ଠରେ ରଘୁନାଥ ରାଉତଙ୍କ ରଚନା। ଏଥର ଆସନ୍ତୁ ଶୁଣିବା ରଘୁନାଥ ରାଉତଙ୍କ ଆଉ ଏକ ରଚନା, କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କ କଣ୍ଠରେ।

ଓଡ଼ିଆ ଆଲବମ୍ ଗୀତ କ୍ରମରେ ଶୁଣୁଥିଲେ ଭକ୍ତି ଗୀତ। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସନ୍ଧ୍ୟା 6:10 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଜିଲ୍ଲା ହାଲଚାଲ ରାତି 7:25 ଏହି କ୍ରମରେ ରହିଛି ନୂଆପଡ଼ା ଜିଲ୍ଲାର ହାଲଚାଲ କିଷାନବାଣୀ ଶୁଣିପାରିବେ ରାତି 7:30 ଏଥିରେ ଛେଳି ଓ ଗୋପାଳନ ବିଷୟରେ ଜ୍ୟୋତ୍ସ୍ନା ମହନ୍ତଙ୍କ ସହିତ ରହିଛି ଆଲୋଚନା ସିନେ ସଙ୍ଗୀତ ରାତି 8:00 ରାତି 10:00 ପ୍ରସାର କରିବୁ ଓଡ଼ିଆ ଆଲବମ୍ ଗୀତ ରାତି 10:30 ଶୁଣିବେ ନାଟକ ଅଗ୍ନିରାଗ ରଚନା ଉମାଶଙ୍କର ପଣ୍ଡା ପ୍ରଯୋଜନା ମାନଭଞ୍ଜନ ହୋତା ସହଯୋଗିତା ପ୍ରଭୁଦତ୍ତ ପ୍ରଧାନ ଏବଂ ଲକ୍ଷ୍ମଣ ପଣ୍ଡା

ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆସନ୍ତାକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35। ଆମର ସ୍ୱାସ୍ଥ୍ୟ ସକାଳ 7:10 କାର୍ଯ୍ୟକ୍ରମ ବିକାଶଧାରା ଶୁଣିପାରିବେ ସକାଳ 7:25। ଏଥିରେ ବିଶ୍ୱ ସଂଗ୍ରହାଳୟ ଦିବସ ବିଷୟରେ ସୁଜାତା ବେହେରାଙ୍କ ସହିତ ରହିଛି ଆଲୋଚନା। ସୁଗମ ସଙ୍ଗୀତ ସକାଳ 8:30 କଣ୍ଠଶିଳ୍ପୀ ଶ୍ୟାମଳା ମିତ୍ର, ଲକ୍ଷ୍ମୀ ଶଙ୍କର ଏବଂ ପୂରବୀ ଦତ୍ତ ଓ ତରୁଣ ବାନାର୍ଜୀ। ବଣପାହାଡ଼ର ଗୀତ ସକାଳ 8:45 ଏହି କ୍ରମରେ ରହିଛି। ଓରାମ ଗୀତ ପରିବେଷଣ କରିବେ ଧୋଚୁ ଖାଲକୁ ଏବଂ ସାଥୀ। ସିନେ ସଙ୍ଗୀତ ପୂର୍ବାହ୍ନ 10:00। NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ମଧ୍ୟାହ୍ନ 12:00। ଆସନ୍ତାକାଲି ସନ୍ଧ୍ୟା 5:00 ରହିଛି ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଶ୍ରୀମଦ୍ ଭାଗବତ 5:20 କାର୍ଯ୍ୟକ୍ରମ ନାରୀମହଲ ଶୁଣିପାରିବେ 5:30। ଏଥିରେ ଆୟତ୍ରୀ ସେନାପତିଙ୍କ ସହିତ ରହିଛି ଆଲୋଚନା। ବିଷୟ ରହିଛି ପରିବାର ଗଠନର କେନ୍ଦ୍ରବିନ୍ଦୁ ମହିଳା। ଛାନ୍ଦ ଶୁଣିବେ ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଆଜିର ପ�ପ୍ରସଙ୍ଗ, ଜିଲ୍ଲା ହାଲଚାଲ ରାତି 7:25 ଏହି କ୍ରମରେ ରହିଛି ପୁରୀ ଜିଲ୍ଲାର ହାଲଚାଲ। କ୍ଷେତ ଖମାର କାର୍ଯ୍ୟକ୍ରମ ଶୁଣିପାରିବେ ରାତି 7:30। ଏଥିରେ ଅଗ୍ରଣୀ ଚାଷୀ ରଞ୍ଜନ ଟପକଙ୍କ ସହିତ ରହିଛି ଆଲୋଚନା। ବିଷୟ ରହିଛି ବିଭିନ୍ନ ପ୍ରକାର ପନିପରିବା ଚାଷ। ସିନେ ସଙ୍ଗୀତ ରାତି 8:00। ରାତି 10:00 ଗୀତ ଗଜଲ କ୍ରମରେ ରହିଛି ଗଜଲ, କଣ୍ଠଶିଳ୍ପୀ ଅନୁପ ଜଲୋଟା। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:30 ଏହି କ୍ରମରେ ଶୁଣିବେ ରାଶିଦ ଖାନଙ୍କ ଦ୍ୱାରା ପରିବେଷିତ ସରୋଦ ବାଦନ। ଶୁଣୁଥିଲେ ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

ଆକାଶବାଣୀ ରାଉରକେଲା ଶୁଣିବା ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଶିଳ୍ପୀଙ୍କ କଣ୍ଠରେ ଶୁଣିବା ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କର।

0: ହଁ, ଜଳ ହିଁ ଜୀବନ। ଜଳ ବିନା ଏ ସୃଷ୍ଟିର ପରିକଳ୍ପନା ଅସମ୍ଭବ। ତେଣୁ ଏ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ସଂରକ୍ଷଣ ସମ୍ପର୍କରେ ଆପଣଙ୍କୁ ମୋର ଏଇ ଛୋଟ ସନ୍ଦେଶ। ଜଳ ହିଁ ଜୀବନ, ଆମ ଜୀବନର ଆଧାର। ଜଳକୁ ବ୍ୟୟ ନ କରି ନିଜକୁ ସୁଧାର। ବିନ୍ଦୁ ବିନ୍ଦୁ ଜଳ ମିଶି ହୁଅଇ ସାଗର, ସଞ୍ଚିଥିଲେ ବଞ୍ଚିଯିବା, ନଥିବ ହେ ଡର।
1: ଆସ ଦୀପଟିଏ ହେବା, ଆମ ଭିତରର ଅନ୍ଧାରକୁ ଜାଳି ଦୁନିଆକୁ ଆମେ ଆଲୋକିତ କରିଦେବା। ଆସ ଦୀପଟିଏ ହେବା। ହଁ ଆଜ୍ଞା, 54 କବିତାକୁ ନେଇ ପ୍ରକାଶ ପାଇଛି ଜଣାଶୁଣା କବୟିତ୍ରୀ ଶ୍ରୀମତୀ ଗୀତାରାଣୀ ବେହେରାଙ୍କ ପ୍ରଥମ କବିତା ସଂକଳନ ସ୍ୱର ବର୍ଣ୍ଣା। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 6370990670। ପୁଣି ଥରେ 6370990670। ଏଥର ଶୁଣନ୍ତୁ ଶୁଣିବା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ କଣ୍ଠରେ ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ଆଉ ଏକ ରଚନା।

ସୁଗମ ସଙ୍ଗୀତ କ୍ରମରେ ଶୁଣୁଥିଲେ ଗୀତା ପଟ୍ଟନାୟକଙ୍କ କଣ୍ଠରେ ସୁଗମ ସଙ୍ଗୀତ ଗୀତ ରଚନା କରିଥିଲେ ପ୍ରଫୁଲ୍ଲ କୁମାର ପଟ୍ଟନାୟକ। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି। ସଂସ୍କୃତିର ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଏବଂ ତା'ପରେ ପରେ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ଆଞ୍ଚଳିକ ସମ୍ବାଦ ଆଜିର ପ୍ରସଙ୍ଗ। ତା'ପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଓଡ଼ିଆରେ ସମ୍ବାଦ ଓ ଜିଲ୍ଲା ହାଲଚାଲ।

0: ଆଜି ଆମେ କଥାବାର୍ତ୍ତା ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ଧାନ, ମାଣ୍ଡିଆ, ପନିପରିବା, ଡାଲି ଜାତୀୟ ଫସଲ, ଏମିତି ଅନେକ ପ୍ରକାର ଚାଷ ସହିତ ସରକାରଙ୍କ ଯୋଜନାରେ ସାମିଲ ହୋଇ ମାଛ ଚାଷ ମଧ୍ୟ କରି ସଫଳ ଉଦ୍ୟୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଭାଇ।
1: ମୋ ନାଁ ଲକ୍ଷ୍ମଣ ନାୟକ।
0: କୋଉଠି ରହୁଛନ୍ତି ଭାଇ?
1: ବଦାପୁଟ, ଆମର ବଦାପୁଟ ପଞ୍ଚାୟତ ବଳକ ବୋଇପଡା।
0: ଆଜ୍ଞା, ବୟସ କେତେ ହବ ଭାଇ ଆପଣଙ୍କର?
1: ମୋର 61।
0: 61 ବର୍ଷ ହେଲାଣି। ଚଳାଚଳ କେମିତି ଭାଇ, କଣ କରିକି ଚଳିବାଟା?
1: ଚାଷ କରିକି ଚଳୁନି।
0: ନିଜର ଜମି କହିଲେ କେତେ ଅଛି?
1: 7-8 ଏକର କଲିନି। କାଲ ଜମି ଆସେ, ଡେପ ଜମି ଆସେ, ଏମିତି ଆସେ, ଆମିଷାମିଶି।
0: କି କି ଚାଷ ହଉଛି ଭାଇ ସେସବୁ ଜମିରେ?
1: ଧାନ ଚାଷ, ଛୋଟିଆ ଧାନ ନା ବଡ ଧାନ, ଏମିତି ଧାନ ଚାଷ ସବୁ।
0: ଏଥର ବି ଧାନ ଲଗେଇଛନ୍ତି?
1: ହଁ, ଧାନ।
0: କୋଉ ବିହନଟା ବ୍ୟବହାର କରୁଛନ୍ତି, ଆମର ଦେଶୀ ନା ହାଇବ୍ରିଡ?
1: ଏବେ ତ ହାଇବ୍ରିଡ ସବୁ ହେଇଗଲାଣି, ହାଇବ୍ରିଡ ଏକା।
0: କେତେ ବର୍ଷ ହେଲାଣି ଚାଷବାସ କଲେଣି ଭାଇ?
1: ଏମିତି ଚାଲିଲା ସେ ପରମ୍ପରା, ଜନ୍ମରୁ କଲୁଣି ଆର ଏମିତି।
0: ଯେବେଠୁ ତମେ ଚାଷ କରୁଛ, ସେବେ ମାଟିର ଅବସ୍ଥା କେମିତି ଥିଲା, ଏବେ ମାଟି କେମିତି ଅଛି, କଣ ତଫାତ ଦେଖୁଛ?
1: ଆଗେ ବୋଲେ ଆମେ ଗୋବର କା ଦେଇକରି ଚାଷ କରୁଥିଲେ ଭଲ କରବର, ଏବେ ୟୁରିଆ ଗୁରୁମୁର ମାଟି ତ ମାଟି ମାନେ ଏମିତି ଆସ୍ତେ ଆସ୍ତେ ଆଣ୍ଟୋଇ ଆଣିଲାନି, ମିଠା ଅଂଶ ଗଲାନି।
0: ଆଗରେ ବାପା ଦାଦା ଅମଳରେ ଯେତେବେଳେ କରୁଥିଲ, କଣ କଣ ବ୍ୟବହାର କରୁଥିଲ ଭାଇ?
1: ଗୋବର ଖତ ଦେଇ କାଲି ବୁଣି ଦେଇଥିଲା, ତେଣୁ କିଛି ନାଇଁ ଆବକା, କାଲି ଗୋବର ଖତ।
0: ସେତେବେଳେ ଆବକା ଗୋବର ଖତରେ ଭଲ ହଉଥିଲା?
1: ସେ ଏମିତି ଏବେ ପରା ଇନକମ ସେତେ ନାହିଁ ଆର,
0: ଏବେ ଟିକେ ଆୟ ଅଧିକ ହେଲା,
1: ସାର ପାର ଦେଇ ଆୟ କାଣ୍ଡା ଏବେ ବେଶୀ ହେଲାନି ଆର।
0: ଆଗର ପରା ଏମିତି ବୁଣି ଦଉଚ ନା ଏବେ ନୂଆ ପଦ୍ଧତିରେ ଚାଷ କରୁଛ?
1: ନାଇଁ ନାଇଁ, ନୂଆ ପଦ୍ଧତି ମ୍ୟାଡମ, ଏବେ ତ ପଲା କାରବାର, ପଲା ପକାଇ ତାକେ ଉପାଡି ଗାର, କାଲି ରୁଆ ଏକା।
0: ଧାଡି ରୁଆ କରୁଛ କି ମାମୁଲ ରୁଆ?
1: ଏମିତି ମାମୁଲ ରୁଆ କଲୁନି ମ୍ୟାଡମ।
0: ବିହନ କୋଉଠୁ ଆଣୁଛ ଭାଇ?
1: ବୋଇପଡାନି ଏକା।
0: ସାର ବୋଇଲେ କି କି ସାର ବ୍ୟବହାର କରୁଛ ଭାଇ ଏବେ?
1: ଏବେ ଆମେ 28-28 ଗ୍ରୁମର ୟୁରିଆ ପଟାସ ତିନିଟା ଜିନିଷ ବ୍ୟବହାର କଲୁନି।
0: ଯେତିକି ବିକ୍ରି ବଟା ବୋଇଲେ ଧାନର କୋଉଠି କରୁଛ ଭାଇ?
1: ଆମେ ମାଣ୍ଡିରେ ଏକା।
0: ମାଣ୍ଡିର ବ୍ୟବସ୍ଥା ବୁଝି ହଉଛି ଭାଇ? ସୁବିଧାରେ ବିକ୍ରି ବଟା ହେଇପାରୁଛି?
1: ଆମ ପଞ୍ଚାୟତ ଭିତରେ ମାଣ୍ଡି ହେଲାଣି ପାଇଁ ସୁବିଧାରେ ବିକିଲୁନି।
0: ଖାଲି ଧାନ ଚାଷ କରିବା ଜମି ଏକା ଅଛି କି ପନିପରିବା ମିଶାର ହଉଛି?
1: ଏବେ ପିଆଜ, ବାଇଗଣ, କାରଲା, କଦଳୀ, କୁମୁଡା କେତେ ପ୍ରକାର ଆସେ ମ୍ୟାଡମ, ଏମିତି କଲି ହେଇଛି। ମରିଚ ବି ଗୋଟେ ଗୋଟେ ଆସେ, ବୋଲେ ଯତ୍ନ ନେବି ମ୍ୟାଡମ, ସବୁବେଳେ ଭଲ ହେଲାନି।
0: ଯତ୍ନ ବୋଲେ କି କି ପ୍ରକାର ଯତ୍ନ ନଉଛ ଭାଇ, ଯେ ତମର ଭଲ କିନା ଚାଷ ହଉଛି? ଏତେ ବର୍ଷର ତ ସିଆନ ଚାଷୀ ନା ତମେ?
1: ଯତ୍ନ ବୋଲି ମ୍ୟାଡମ ଏବେ ଦେଖିବି, ଏବେ ପିଆଜ କି ସେ ବାଇଗଣ କି ଏବେ କରଲା, ଏମିତି ବିଭିନ୍ନ ପ୍ରକାର ଲାଗିଲିସି, ମଛି ମଛି ମଛା ବସିବା ବୋଲି ଗୋଟେ ପ୍ରିୟକାର ବି ଗ୍ରାମ ସେବକ ପାସାର ବି କଣ ମେଡିସିନ କହିଛି, ସେ ମେଡିସିନ ପ୍ରିୟକାର ଦେଲେ ରୋଗ ପୋକ ବସ୍ତେନି।
0: ତମର ପନିପରିବା ବିକ୍ରି ବଟା ବୋଲେ କୋଉଠି ଭାଇ?
1: ଦରାଗୁଡା ସୋମବାର ବୁଧବାର ଦଶମନ୍ତପୁର।
0: ଆରେ ଗାଁ ବାଟେ ତମର ଅଧିକ ଯଦି ପନିପରିବା ହେଲା, ତାକୁ ସଂରକ୍ଷିତ କରି ରଖବାର ଅଛି, ତାକୁ ଯତ୍ନ କରି ରଖବାର ଅଛି, ଆଇଲା ଦିନକେ ବିକିବି ବୋଇଲେ ହଉଛି କି ନାଇଁ ଭାଇ?
1: ଆମର ବାଟେ ଶୀତଳ ଭଣ୍ଡା ରହିଲେ ଭଲ ହେଇଥା, ଏମିତି ଉତ୍ତର ବାଟେ ଆସେ, ଦକ୍ଷିଣ ବାଟେ ମାଲି ବେଶୀ ଚାଷ ଆସେ, ତାଙ୍କର ଏମିତି ଶୀତଳ ଭଣ୍ଡାର ନାଇଁ ପାଇ, ବେଶୀ ଜୟପୁର ନେଲାନି, ଦରାଗୁଡା ବୁଧବାର ନାଇଁ, ବେଶୀ କହିବି ଗଲାନି।
0: ଯେତିକି ନୂଆ ସରକାରୀ ଯୋଜନାରେ କେବେ ସାମିଲ ହେଇଛ କି ନାଇଁ ସରକାର ବାବୁ ମନଠୁ ମିଶିକି? ନା
1: ସରକାର ସୁବିଧା ହେଲେ ମାଛ ଚାଷରେ ପାଇଲି ମ୍ୟାଡମ।
0: ମାଛ ଚାଷ କରୁଛ?
1: ହଁ।
0: ହେଲେ ମାଛ ଚାଷ କରିବ ବୋଲି କି କେମିତି ମନରେ ଧାରଣା ଆଇଲା ଭାଇ?
1: ମାଛ ଚାଷ ବୋଇଲେ ଗୋଟେ ଉତ୍ତର ଏମିତି ସଟିଆ ଗୋଟେ କାଲି କମ ଡାବୁରେ ଛାଡ଼ିଲି, ଏତିକି ଗୋଟେ 800-900 ଏମିତି ବିକିଲି, ଗୋଟେ ଲାଭ ହେଲା। ଏପି ସେ ଧାରିଲି ଯେ ନାଇଁ ଲୋନ୍ ଗୋଟେ କର ବନ୍ଦ ପାଇଁ ତୁ ଭଲ ସୁବିଧା ବୋଇଲା ଗେ, ମୁଇଁ ଲୋନ୍ ବେଶୀ ଡାର ମ୍ୟାଡମ ବନ୍ଦ ମାରିଲି। ମାଛ ଚାଷରେ ବହୁତ ଲାଭବାନ ପାଇଲିନି।
0: ଯା ହଉ, ଭଲ କଥା ଭାଇ, ଚେଷ୍ଟା କଲ ନୂଆ ରକମର ଚାଷ କରିବି। ଆଗଠୁ କେବେ ମିଶାରୁ ମାଛ ଚାଷ କରିଥିଲ କି ନା କାଠୁ ଦେଖିକି ଶିଖିଲ ଭାଇ?
1: ଏମିତି ଇ ପିଆଜ କାଣ କାଣ ଲଗାଇବାର ପାଇଁ ଶିଖିଲି ମ୍ୟାଡମ, ପାଣି ଗୋଟେ ରଖିବି ବୋଲି ବୋଲି ଆଗା ମାଛ କାଲ ମାଛ ଲାଭିଛି, ଏବେ ପିଆଜ କି ଏମିତି ପନିପରିବା ଲଗାଇଲି, ପିଆଜ ଏମିତି ପନିପରିବା ପାଇଛି, ଏଇ ପରିସ୍ଥିତି ଭାବିକରି ମୁଇଁ ଯେ ବନ୍ଦ ମାରିଲି।
0: ଭଲ
1: ପନିପରିବା ପାଇଲି ଆଗା, ମାଛ ଚାଷରେ ଲାଭ ପାଇଲି ଆଗା। ଅଫିସର ସାନେ ଆମର ସେ ଯୋଗାଯୋଗ କଲି ମ୍ୟାଡମ, ବୋଇପାଳୁଡା ଯାଇକାରି ବିହନ ସେ ନିଜେ ଦେଲା ସବସିଡ଼ିରେ, ଆରି ଚାଷ ଲୋନ୍ 3-2 ବର୍ଷ।

0: ତେଲ ଅଦା ଛାଡ଼ିଲା, ଅଦା ବାନ୍ଧିଲି, ସେ ମାଛ ଚାଷ ବି ଦେଲା, ମାଛ ବି ଦେଲା ଛାଡ଼ରେ, ଜାଳ
1: ହଁ ଜାଳ
0: ଜାଳ
1: ଦେଲେ, ହେଲେ ଜାଳ ବିଷୟରେ ଫିସରେ ଅଫିସରୁ ପାଇଲ।
0: ହଁ ପିସେର ନା ଯାଇପାରୁନି।
1: ହଁ ହଁ ହେଲେ ତାକୁ ଯତ୍ନ ବୋଲେ କେମିତି ନେବାର ଭାଇ, ଆଣିକିନା ଏମିତି ଛାଡି ଦେବାର କି ଆହୁରି ଧୀରେ ଧୀରେ ଛାଡ଼ବାର?
0: ନାଇଁ ଧୀରେ ଧୀରେ ଛାଡ଼ବାର ମ୍ୟାଡମ, ଧୀରେ ଧୀରେ ଛାଡ଼ିକରି ତାକେ ଗୋଟେ ମାସେ କି 15 ଦିନ କେ ଆମେ ଦାରି ଦେଖତେ, ବେମାର ହେଲାନି କି କଣଟା ବଢ଼ଲା କି ନାଇଁ ବୋଲି ଖାଦ୍ୟ ଦେଇତେ ରହିବୁ, ଦେଖତେ ରହିବାର ସେ,
1: ମଝିରେ ମଝିରେ ଦେଖୁଥିବାର ଅଛି।
0: ହଁ ମଝିରେ ମଝିରେ ଦେଖତେ ରହିବାର ସେ। ପର ବର୍ଷ ସେମିତି ହେଇଗଲା ମ୍ୟାଡମ, ଆମର ପିସେର ଆଜ୍ଞା ଦାରି ଦାରି ଦେଖଲା ବେଲେ ଉକୁଣି ହେଇଗଲା, ପୁଣି ସେମିତି ମାସକେ ଉକୁଣି ହେଇଗଲା, ସବୁ ମାସ ଦେଖିଲେ ଉକୁଣି, ଏମିତି ସବୁ ମରିଯିବେ। କହିଲୁ କେମିତି କାରୁ କେମିତି କାରୁ ବୋଲି ଗୋଟେ ଆମର ସେ ପୁଅ ଆସି ଫୋନ କଲା ପିସେର ଆଜ୍ଞା, ଫୋନ କଲା ଆଜ୍ଞା ଆମର ମାସ ସେମିତି ଏମିତି ହେଇଗଲା, କେମିତି କଲ ସି ବୋଇଲା ଆଜ୍ଞା, ଫୋନ କଲା ଯେ ଅମକ ମେଡିସିନ ଗୋଟେ ଆଣ ବୋଲି ସେ ଫୋନ କଲା, ଗୋଟେ ମେଡିସିନ ଦେଲା ମ୍ୟାଡମ ସେ ଉକୁନି କେନେ କାଇଟା କେନେ ନିର୍ମଳ ମାସ ବୋଲ ହେଇଗଲା।
1: ସବୁ ଜାଳ ଏମିତି ମିଶାମିଶି କରିକି ଦେଲେ ନା, ଗୋଟେ ରକମର ମାଛ ଏକା ଦେଲେ?
0: ନାଇଁ ଏମିତି ମିଶାମିଶି କରି ମ୍ୟାଡମ, ଭାକୁର ରୋହି କାର୍ପିଓ ଏମିତି ମିଶେଇକରି,
1: ଖାଦି ବୋଲେ କିସ କିସ ଦେବାର ଭାଇ ମାଛ ଚାଷ କଲେ?
0: ମାଛ ଦାନା ବୋଲି ଗୋଟେ ଆସେ ମ୍ୟାଡମ ସେ ପିଡ଼ିଆ ରୁମଟା, ସେଟା ଆଗାମ ଦେବାର ସେ କିଣି ଆଣିକରି ଆର ପିସେର ଆଜ୍ଞା 2 ବର୍ଷ ଦେଲା ସେଟା ବି,
1: ସେଟା ବି ତମେ ସରକାର ସୁବିଧାରେ ପାଇପାରିଲ
0: ହଁ ସରକାର ସୁବିଧାରେ ପାଇଲୁ, ନ କେଟଲେ ଏମିତି କିଣି ଆଣିଲୁ ନି ଆର।
1: ବୋଲେ କେତେ ଦଫା ଦେବାର ମାଛ ମାନଙ୍କୁ ଖାଦି ବୋଇଲେ?
0: ତିନି ମ୍ୟାଡମ, ସକାଳେ ଗୋଟେ ଥର ଦେବୁ, 12ଟା ବେଳେ ସନ୍ଧ୍ୟା ବେଳେ ଏମିତି ଦେବୁ, ଏସବୁ ବର୍ଷ ପିସେର ଆଜ୍ଞା ଯୋଗାଯୋଗ କଲା ଗୋଟେ 40,000 ଗୋଟେ ଦେଲା ସବୁ ସେଟାରେ, ଏମିତି ଜାଲ ଗୋଟେ ପାଇବୁ ବୋଲା ବୋଲି ତୁ ନିଜେ କିଣି ଆଣୁ ବୋଲା, ଆମେ 20,000 ଦେଇ ଜାଲ ଗୋଟେ କିଣିଲି,
1: ଜାଲ କିଣିବା ପାଇଁ ମିଶନ ସୁବିଧା ହେଲା।
0: ହଁ ଜାଲ କିଣିବା ପାଇଁ ପଛେ ଆରେ ଆଜ୍ଞା ସବସିଡ଼ିରେ ଆରି 20,000 ମୋର ଏକାଉଣ୍ଟ ରେ ଛାଡ଼ିଦେଲା,
1: ଭଲ
0: ସେ ଜାଲ ବି ଫ୍ରିରେ ପାଇଲି, 8 ଦିନ 15 ଦିନ ଧାରି ଧାରି ଦେଖତେ ରହିବୁ।
1: ସେ ଜାଲ ପକେଇକି ଦେଖୁଥିବାର କେତେ ଲେଖା
0: ହଁ
1: ବୁଝିଲେ
0: ହଁ
1: ବୋଲିକିନା। ହେଲେ ଏସବୁ ଯୋଜନାରେ ସାମିଲ ହେଲେ ଲାଭ ହବ ବୋଲିକି ତମକୁ କିଏ କହିଲେ?
0: ଆମର ଗ୍ରାମ ସଭା ଆଜ୍ଞା ଆରି ପିସିଆର ଆଜ୍ଞା ସହିତ ମିଶିଲି ମ୍ୟାଡମ, 2 ଲୋକ କହିଲେ ଲାଭବାନ ହେଇଛି, ତୁ ଏମିତି କର ବୋଲି ବୋଲି ଶିଖାଇଲେ ସେ କଥା ଆଗା।
1: ଚାଷୀ ମାନଙ୍କର ମିଟିଂ ହଉଛି,
0: ହଁ ଇଲାନି ମ୍ୟାଡମ,
1: ଯାଉଛ
0: ହଁ ହଁ ହଁ
1: ମିଟିଂ ରେ କିସ କିସ ବିଷୟ ଶିଖୁଛ ଭାଇ, କି କି କଥା ହଉଛ?
0: ଟାଇମ ଦେଖି ବିରି ମୁଗ ସବୁ ଦେଲେ ନେବେ, ଇଟା ବି କରିଥିଲି ବିରି ଦେଲା ଗ୍ରାମ ସଭା ମ୍ୟାଡମ, ବିରି ଛାନା ମୁଗ ସେଟା ବି କରେ, ସେଟା ବି ଲାଭ ବାନେ ସବୁ ପାଇଲି, ଛାନା ମୁଗ ବିରି ସବୁ କାଲିଛି।
1: କେବେ ମିଶାରୁ ଆର କିଛି ଲୋନ୍ ପାଇଛ କି ଭାଇ ସରକାର ତରଫରୁ, ଆମର ଓଲେମ୍ସ ତରଫରୁ?
0: ଲୋନ ଆଣିଯାଇଛି ମ୍ୟାଡମ, ସବୁ ସୁଝ ଦେଲି, ଏବେ ଆଣି ନାହିଁ ଲୋନ, ଆରି ଆଣି ନାହିଁ,
1: ମାତ୍ର ଲୋନ ମନେ ଦେଲେ ଆହୁରି ଏତିକି ଯୋଉ ଛାଡ ଦଉଛନ୍ତି, ଅଧା ତମର ଖର୍ଚ୍ଚ କର ଅଧା ଆମେ ସରକାର ବହନ କରିବୁ, ତାହିଁରେ କି ସୁବିଧା ହଉଛି ଭାଇ ଚାଷୀ ମାନଙ୍କୁ?
0: ଚାଷୀ ଜାଣିଲେ ସୁବିଧା ଆସ ମ୍ୟାଡମ, ବୋଲେ ଆମେ ଲୋନ ଆଣିକରି ଅଧା ଛାଡ ଅଧା ବାନ୍ଧବାର ବୋଲେ ଆଣିକରି ଚାଷରେ ଆଗ ଲଗାଇବାର ଆସେ, ସୁବିଧା ଆଗା ସେଟା ବି।
1: ଆଗକୁ ଆହୁରି କଣ ନୂଆ ଯୋଜନା ଅଛି ଭାଇ, ଆହୁରି କି କି ରକମର ଚାଷ କରିବାର ଇଚ୍ଛା ଅଛି?
0: ସୋଲାର ବୋରୱେଲ ହେଲେ ବୋଲିଥାନ୍ତା ମ୍ୟାଡମ, ଆରି ଗୋଟେ ସବୁ ଡେପ୍ ଜମିରେ ବୋଲେ ସୋଲାର ସେଟା ଗୋଟେ ସୁବିଧା ହେଇଥାନ୍ତା, ବୋଲେ ସେଠି ପନିପରିବା ଏମିତି ଲଗାଇ ସୁବିଧା ତିଆରି ବୋଲରେ ପାଇଥାନ୍ତି ବୋଲବା କଥା।
1: ହେଲେ ଆମର ଜମିକୁ ଉର୍ବର ରଖବାର ଅଛି ଆଗର ପରା, ଆଗରେ ଯେମିତି ଥିଲା ଆମର ମାଟି ଫସଫସିଆ ଥିଲା, ଆହୁରି ମାଟିରେ କେଞ୍ଚୁଆ ଥିଲେ, ସେମିତି ରକମର ଆଣିବା ପାଇଁ ବୋଲେ ଆମେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କରିବାର ଅଛି ଭାଇ?
0: କୃଷି ବିଭାଗ ତରଫରୁ ଏବେ ଦନିଶା 12 ପ୍ରକାର ବିହାନ ଦେବୁ ବୋଇଲେ ଆସ, ଏବେ ସେଟା ତୁମେ ସାର ମାରା ନାଇଁ, 12 ପ୍ରକାର ବିହାନ ଦେବୁ, ଏବେ କଷୁ କଷୁ ପାଣି ତ ପଡିଲା ମ୍ୟାଡମ, ଏବେ ବୁନ୍ଦ ଦେଇକରି କଷି ଦିଆସ, ରୁଆ ବେଲେ ସେଟା କଷିଲେ ସାର ଏସି ସେଟା ସାର ସେ ଜାଗାରେ ଦିଅ ନାହିଁ, ଆସ୍ତେ ଗୋଟେ ବର୍ଷ ପାଇଁ ଦେଖା, ଆର ଏମିତି ଆସ୍ତେ ଆସ୍ତେ ସବୁ ବର୍ଷ ଏମିତି ସାର ଅଲପ ଛାଡି ନିଆ, କାଲି ବିଷାକ୍ତ ଜିନିଷ ଖାଇଲୁନି, ଧାନରେ ବିଷାକ୍ତ ପନିପରିବା ଯାହା ବିଷାକ୍ତ ଜିନିଷ କିଣି ଆଣିଲେ ବିଷାକ୍ତ ଜିନିଷ ଖାଇଲୁନି, ଏଟା କମାଇ କମାଇ କମାଇ ନାଇଁ ଜମିକି ଉର୍ବର କରିବୁ ବୋଲି ସେମିତି ମିଟିଂ ମାନେ ଡାକି ଡାକି କହିଲେନି। ଏଟା
1: ଆମର ଅନୁଷ୍ଠାନ ପାଇଁ ସମୟ ଦେଲ, ଆଉ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ନିଜର ଅନୁଭୂତିର କଥା କହିଲ, ତେଣୁ ଆମ ଅନୁଷ୍ଠାନ ତରଫରୁ ଆଉ ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଭାଇ, ରହିଲୁ, ନମସ୍କାର ଭାଇ।
0: ନମସ୍କାର ନମସ୍କାର।

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1 ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତିକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଆସନ୍ତା 31 ଆରମ୍ଭ ହେବ ବିମାନ ସେବା। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶାରେ ଆସନ୍ତା ଜୁଲାଇ 1 ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ ଲେଖାଏଁ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହେବେ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶେଷକରି ସଂଗଠିତ ଅପରାଧକୁ ରୋକିବା ଏବଂ ପୁଲିସ ବାହିନୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉପରେ ବୈଠକରେ ଆଲୋଚନା ହେଉଛି। ବୈଠକରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ଅଧିକାରୀ ଆବଶ୍ୟକ ତଥ୍ୟ ଏବଂ ରିପୋର୍ଟ ସହ ଆଭାସୀ ଜରିଆରେ ସାମିଲ ହୋଇଛନ୍ତି। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଆସନ୍ତା ମାସ 12 2 ପୂରଣ ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ ନ କରିବାକୁ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଆସନ୍ତା ମାସ 12-21 ପର୍ଯ୍ୟନ୍ତ ସରକାରଙ୍କ ସଫଳତା ନେଇ ତଥ୍ୟ ଓ ସୂଚନା ପ୍ରସାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ 1 ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ରିପୋର୍ଟ କାର୍ଡ ଉନ୍ମୋଚନ କରିବେ ଏବଂ ମନ୍ତ୍ରୀ ଓ ସଚିବ ରିପୋର୍ଟ କାର୍ଡ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ। ବିଭିନ୍ନ ବିଭାଗର ସଫଳତାକୁ ଆଧାର କରି 7 ଥିମ୍ ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ, ଖର୍ଚ୍ଚ, ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ଶ୍ରୀମତୀ ଗର୍ଗ କହିଛନ୍ତି,
1: ସୋ ଅଲ୍ ସେକ୍ରେଟେରୀ ମିଟିଂରେ ଆମେ ପ୍ରାୟ ଏଭ୍ରି 15 ଡେଜ୍ରେ ଆମର ଏକ୍ସପେଣ୍ଡିଚର ଓ ରେଭିନ୍ୟୁ, କେତେ ଆମର ଏକ୍ସପେଣ୍ଡିଚର ହେଉଛି, କେତେ ଆମର ରେଭିନ୍ୟୁ ବଢ଼ିଲା ଘଟିଲା କ'ଣ ହେଲା, ତ ସେଇଟା ଆମେ ରିଭ୍ୟୁ କରୁ ସବୁ ସେକ୍ରେଟେରୀମାନଙ୍କ ସାଙ୍ଗରେ, ସେଇଟା ପ୍ରଥମ। ଏବେ ସୁପ୍ରିମକୋର୍ଟ ଗୋଟେ ଅଦାଲତ ଭଳିଆ ଯେଉଁଥିରେ କେସେସ୍ ରିଜଲ୍ଭ କରିବେ, ତ ଆମେ ସମସ୍ତଙ୍କୁ ସେଟା ଜଣାଇଲେ, ଲ ସେକ୍ରେଟେରୀ ସେଟା ଜଣାଇଲେ।
0: ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଡ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟାତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାରସୁଗୁଡ଼ାରୁ ଭୁବନେଶ୍ୱର ହାଇଦ୍ରାବାଦକୁ ବିମାନ ସେବା ଆସନ୍ତା 31 ତାରିଖରୁ ଆରମ୍ଭ ହେବ। ସପ୍ତାହକୁ 6 ଦିନ ବିମାନ ଚଳାଚଳ କରିବ। କେବଳ ବୁଧବାର ଦିନ ସେବା ବନ୍ଦ ରହିବ। ଝାରସୁଗୁଡ଼ାରୁ 11:10 ବିମାନ ଛାଡ଼ି 12:00 ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ 12:30 ବିମାନ ଛାଡ଼ି 20:20

ଝାରସୁଗୁଡ଼ାରେ ପହଞ୍ଚିବ। ଅନ୍ୟପକ୍ଷରେ ହାଇଦ୍ରାବାଦରୁ ସକାଳ 8:40 ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ ସକାଳ 10:25 ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ ଦିନ 1:50 ବାହାରି ଅପରାହ୍ନ 3:35 ହାଇଦ୍ରାବାଦରେ ପହଞ୍ଚିବ। ଏହାଦ୍ୱାରା ଯାତ୍ରୀମାନେ ଦୀର୍ଘ ସମୟ ଅପେକ୍ଷା ସମସ୍ୟାରୁ ମୁକ୍ତି ପାଇବେ ଏବଂ ଅଳ୍ପ ସମୟ ମଧ୍ୟରେ ସିଧାସଳଖ ଯାତ୍ରା କରିପାରିବେ। ରାଜ୍ୟରେ ଆଦୌ ତୈଳ ସଙ୍କଟ ନାହିଁ, ତେଣୁ ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି 22 ପେଟ୍ରୋଲ ଟାଙ୍କିରେ ତେଲ ନଥିବା ଅଭିଯୋଗ ହେବା ପରେ ସଚିବ ଶ୍ରୀ ସିଂ କହିଛନ୍ତି, ସ୍ୱାଭାବିକ ସ୍ଥିତିରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ରାଜ୍ୟରେ ଥିବା 2800 ତେଲ ଟାଙ୍କିରେ ସ୍ୱାଭାବିକ ଭାବେ ତେଲ ବିକ୍ରି ହେଉଥିବା ସେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା କଟକ ଚାନ୍ଦବାଲି ରାଜ୍ୟ ରାଜପଥରେ 3 ସେତୁ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃକ୍ତ ରାଜ୍ୟ ରାଜପଥରେ ଦୁର୍ଘଟଣା ହ୍ରାସ କରିବା ଓ ଗମନାଗମନ ସୁଗମ କରିବା ଲାଗି ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ କରାଯିବ। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଗୋପାଳପୁର ଓ ପତ୍ରପୁର ପଞ୍ଚାୟତର ବିଲିକଣାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି 3 ସେତୁ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଅଧିକାରୀ ଓ କେନ୍ଦ୍ରାପଡ଼ା ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଏବଂ ତହସିଲଦାର ଜମି ଅଧିଗ୍ରହଣ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁ ପାଇଁ 306.86 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖରସ୍ରୋତା ନଦୀ ଉପରେ ସେତୁ ପାଇଁ 284.56 କୋଟି ଓ ବୈତରଣୀ ନଦୀ ଉପରେ ସେତୁ ପାଇଁ 319.42 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା 3 ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶେର୍କେଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜଣେ ଦାୟିତ୍ୱବାନ ଅଧିକାରୀଙ୍କୁ ସ୍ୱଚ୍ଛତା ୱାର୍ଡେନ୍ ଭାବେ ମନୋନୀତ କରାଯିବ। ସମ୍ପୃକ୍ତ ଅଧିକାରୀ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ମୁଖ୍ୟ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସମ୍ପୃକ୍ତ ସ୍ୱଚ୍ଛତା ୱାର୍ଡେନ୍ଙ୍କ ନାମ, ପଦବୀ ଏବଂ ମୋବାଇଲ୍ ନମ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟରେ ଚିରନ୍ତନ ବାଡ଼ି ବଗିଚା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋମନା ବ୍ଲକର 5 ପଞ୍ଚାୟତର 17 ଗ୍ରାମରେ ଘରବାଡ଼ି ପଛପଟେ ଥିବା ଅଦରକାରୀ ଜମିର ସଦୁପଯୋଗ କରି ଚିରନ୍ତନ ବାଡ଼ି ବଗିଚା ସୃଷ୍ଟି କରିବା ନେଇ ସଚେତନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଡଙ୍ଗରଭେଜା ଏବଂ କୋଷାଗୁମୁଡ଼ା ବ୍ଲକର ବଡ଼ ଆମ୍ବଡ଼ାଠାରେ ଜନ ଆକ୍ରୋଶ ସମାବେଶ ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀଙ୍କ ନେତୃତ୍ୱରେ ନାରୀବନ୍ଧନ ଅଧିନିୟମକୁ ବିରୋଧ ପରିପ୍ରେକ୍ଷୀରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବର୍ଷା ଋତୁ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଡ଼ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନ ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା, CWG ରିଏଲ୍ ଚ୍ୟାଲେଞ୍ଜ ଏବଂ କୁଇଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୂହିକ ଉତ୍ସାହକୁ ପ୍ରୋତ୍ସାହିତ କରିବା ଏହି 3 ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ମଧ୍ୟରେ କାଳବୈଶାଖୀ ନେଇ କେତେକ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହେବା ନେଇ 7 ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା 40°C ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକା

0: ଆଜିର ପ୍ରସଙ୍ଗ କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦେଶର ଆର୍ଥିକ ସମାବେଶୀ ଯାତ୍ରା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି। ସଶକ୍ତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ କୃତ୍ରିମ ବୁଦ୍ଧିମତା ସମନ୍ୱୟ ଦ୍ୱାରା ଏହି ପରିବର୍ତ୍ତନ ଗତିଶୀଳ ହେଉଛି। ମୁଖ୍ୟତଃ ବ୍ୟାଙ୍କିଂ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଥିବା ଏଭଳି ପଦକ୍ଷେପ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମରେ ବିକଶିତ ହୋଇଛି। ଦକ୍ଷ ସମାବେଶୀମୂଳକ ଏବଂ ବାସ୍ତବ ସମୟ ଆର୍ଥିକ ସେବା ପ୍ରଦାନ କରିବା ଉପରେ ଏହା କେନ୍ଦ୍ରୀଭୂତ। ଡିଜିଟାଲ ଭିତ୍ତିଭୂମି, ଉନ୍ନତ ବିଶ୍ଳେଷଣ ଏବଂ ସମ୍ମତି ଭିତ୍ତିକ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ କୃତ୍ରିମ ବୁଦ୍ଧିମତା AI ଆର୍ଥିକ ସେବାଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ଏବଂ ପରିଚାଳନାର ବ୍ୟବସ୍ଥା କରୁଛି। ସେଗୁଡ଼ିକ ମଧ୍ୟରେ ଦକ୍ଷତା ବିକାଶ, କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ଏବଂ ବ୍ୟକ୍ତିଗତ ଆର୍ଥିକ କ୍ଷେତ୍ର ସମାଧାନକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ। ଏଭଳି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରିଛି। ସୂଚନା ଅସମାନତାକୁ ହ୍ରାସ କରି ପାରମ୍ପରିକ କ୍ରେଡିଟ୍ ମୂଲ୍ୟାୟନ ମଡେଲକୁ ପରିବର୍ତ୍ତିତ ଢଙ୍ଗରେ କୃତ୍ରିମ ବୁଦ୍ଧିମତା ପ୍ରବର୍ତ୍ତନ କରିପାରୁଛି। ଫଳରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସୃଷ୍ଟ ଆହ୍ୱାନ ସମାଧାନ ହେବା ସହ ପରିଚାଳନାଗତ ଏବଂ ନିରନ୍ତରତା ଆଧାରିତ ବିକାଶ ସମ୍ଭବ ହୋଇପାରୁଛି। ଭାରତ ଏକ ଡିଜିଟାଲ ସଶକ୍ତ ଅର୍ଥନୀତି ଆଡ଼କୁ ଅଗ୍ରଗତି କରୁଥିବାରୁ କୃତ୍ରିମ ବୁଦ୍ଧିମତା ଆର୍ଥିକ ସମାବେଶୀ କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛି। ଏଥିସହ ଆର୍ଥିକ ଇକୋସିଷ୍ଟମକୁ ଅଧିକ ପ୍ରତିକ୍ରିୟାଶୀଳ, ସୁରକ୍ଷିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୂପରେଖ ନିର୍ମାଣ କରାଯାଇପାରୁଛି। ଆର୍ଥିକ ସମାବେଶ ହେଉଛି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନକୁ ସୁନିଶ୍ଚିତ କରିବା। ମୁଖ୍ୟତଃ ସମାଜର ଦୁର୍ବଳ ବର୍ଗ ଏବଂ ନିମ୍ନ ଆୟକାରୀ ଗୋଷ୍ଠୀ ଏହାର ସୁଫଳ ପାଇପାରୁଛନ୍ତି। ସମୟୋଚିତ, ପର୍ଯ୍ୟାପ୍ତ ଏବଂ ସୁଲଭ ଢଙ୍ଗରେ ସେମାନେ ଋଣ ସୁବିଧା ଉପଲବ୍ଧ କରିପାରୁଛନ୍ତି। ଏହାଦ୍ୱାରା ଦେଶର ଡିଜିଟାଲ ପ୍ରଥମ ବାସ୍ତବତାରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପରିଚୟ ଯାଞ୍ଚଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ବିନା ପ୍ରତିବନ୍ଧକରେ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଏହାର ଏକ ଉଦାହରଣ। ଜନଧନ ଆଧାର ମୋବାଇଲ JAN ହେଉଛି ଏକ ସାର୍ବଜନୀନ ବ୍ୟାଙ୍କ ଆକାଉଣ୍ଟ ଯାହା ବାୟୋମେଟ୍ରିକ ପରିଚୟ ଏବଂ ମୋବାଇଲ ନମ୍ବର ସଂଯୋଗର ଏକ ମୂଳ ସଂସ୍କରଣ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ଆର୍ଥିକ ପରିଚୟ ପ୍ରଦାନ କରିବା ସହିତ ରାଜ୍ୟ ସହ ସମନ୍ୱୟ ମାଧ୍ୟମରେ ଏହାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା। ଗତ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ସୁରକ୍ଷିତ ପ୍ରମାଣୀକରଣ ପାଇଁ 144 କୋଟିରୁ ଅଧିକ ଆଧାର ନମ୍ବର ସୃଷ୍ଟି କରାଯାଇଛି। ଜନଧନ ଆକାଉଣ୍ଟଗୁଡ଼ିକର ସଂଖ୍ୟା 2015 14,71,00,000 ଥିବା ବେଳେ ଗତ ଏପ୍ରିଲ 29 ସୁଦ୍ଧା ଏହା 58,16,00,000କୁ ବୃଦ୍ଧି ପାଇଛି। ଏଥିସହ ଏହି ସମୟ ସୁଦ୍ଧା ମୋଟ ଜମା ପରିମାଣ 3,02,000,00,000 ପହଞ୍ଚିଛି। ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଭାବେ ଦେଶର ଅର୍ଥନୀତିରେ ସାମିଲ କରିବାରେ ଏହା ପ୍ରମାଣ କରୁଛି। ସେହିଭଳି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ମାଧ୍ୟମରେ ଆର୍ଥିକ କାରବାର ଅଧିକ ସହଜ ଓ ସୁଗମ ହୋଇପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା 2,264,11,00,000 UPI ମାଧ୍ୟମରେ ପ୍ରାୟ 29,53,00,000 ଆର୍ଥିକ କାରବାର ହୋଇଛି। ଏହି ପ୍ଲାଟଫର୍ମରେ 691 ବ୍ୟାଙ୍କ ସାମିଲ ହୋଇଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା DBT ମାଧ୍ୟମରେ ସରକାରୀ ସବସିଡି ଏବଂ କଲ୍ୟାଣକାରୀ ସୁଫଳ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେଉଛି। ଏହି ଯୋଜନା ଅଧୀନରେ ଗତ ଜାନୁଆରୀ ସୁଦ୍ଧା 49,09,000,00,000 ସ୍ଥାନାନ୍ତରିତ ହୋଇଛି। ବ୍ୟାଙ୍କିଂ ଏବଂ ଆର୍ଥିକ ସେବାରେ ଆଞ୍ଚଳିକ ଭାଷା ବ୍ୟବହାର ବୃଦ୍ଧି ଲକ୍ଷ୍ୟ ନେଇ ଗତ ଫେବୃଆରୀ ମାସରେ ଡିଜିଟାଲ ଇଣ୍ଡିଆ, ଭାସିନୀ ବିଭାଗ ଏବଂ RBI ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦେଶର ସମସ୍ତ 22 ଅନୁସୂଚିତ ଭାରତୀୟ ଭାଷାରେ ବ୍ୟାଙ୍କିଂ ସେବା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଗତବର୍ଷ ଅକ୍ଟୋବର ମାସରେ ଘୋଷିତ ହୋଇଥିବା ମିଶନ ଡିଜିଟାଲ ଶ୍ରମ ସେତୁ ହେଉଛି କୃତ୍ରିମ ବୁଦ୍ଧିମତା ଚାଳିତ ଏକ ବ୍ୟବସ୍ଥା, ଯାହାକି ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କୃତ୍ରିମ ବୁଦ୍ଧିମତା ନେତୃତ୍ୱାଧୀନ ଆର୍ଥିକ ସମାବେଶୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦ

0: ହେବ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ।
1: ଶ୍ରୋତାମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଖର୍ଚ୍ଚା ସମୀକ୍ଷା ଓ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସାରା ଦେଶରେ ସମାଧାନ ସମାରୋହ ଅଦାଲତ ଜରିଏ ବିଚାରାଧୀନ ମାମଲାମାନଙ୍କ ସମାଧାନ ଲାଗି ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍। ଇତାର କାର୍ଯ୍ୟକାରିତା ବାବଦେ ଆଇନ ବିଭାଗର ସଚିବ ସମକୁ ଜଣାଇ ଦେଇଥିଲେ। ରାଜ୍ୟ ବିଜେପି ସରକାରକେ ଆଇବା ମାସ 12 ତାରିଖ 2 ବଛର ପୁରା ହେଉଛି। ଇତାର ଆଗନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନେଇକରି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ସରକାରଙ୍କର 2 ବଛରର ଭିନ୍ ଭିନ୍ ସଫଳତା ବାବଦେ ଆଲୋଚନା କରାଯାଇଛି। ମନ୍ତ୍ରୀମାନେ ଗଲା 2 ବଛରଥି ହାସଲ କରିଥିବାର ଭିନ୍ ଭିନ୍ ସଫଳତାକେ ମୁଖ୍ୟମନ୍ତ୍ରୀଙ୍କ ଆଗେ ଉପସ୍ଥାପନ କରିଥିଲେ। ଆଇବା ଦିନେ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାମାନଙ୍କୁ ଲୁକର ପାସେ ପହଞ୍ଚାବାର ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ବୈଠକଟି 2 ଉପମୁଖ୍ୟମନ୍ତ୍ରୀ ଆଉ ଅଲଗା ସଦସ୍ୟମାନେ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସାରା ପୃଥିବୀନ ଲାଗି ରହିଥିବା ତେଲ ସଙ୍କଟ ଭିତରେ ରାଜ୍ୟ ସରକାର ଜରୁରୀ ନିଷ୍ପତ୍ତି ନେଇପାରନ୍ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍। ସଚିବ ସ୍ତରୀୟ ବୈଠକ ଉତ୍ତରୁ ଭୁବନେଶ୍ୱରନ ଗଣମାଧ୍ୟମକେ ପ୍ରତିକ୍ରିୟା ଦେଇକରି ଶ୍ରୀମତୀ ଗର୍ଗ କହିଛନ୍, ପରିସ୍ଥିତିର ମୁକାବିଲା ଲାଗି ସରକାରୀ ସ୍ତରଥି ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର କମ୍ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନଥି ବହୁତଟି ରାଜ୍ୟ ଇତାକେ କାର୍ଯ୍ୟକାରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର କାର୍କେଟ୍ଥି ବ୍ୟବହାର ହେଉଥିବାର ଗାଡ଼ି ସଂଖ୍ୟାକେ କମ୍ କରିଛନ୍। ଆଇବା ଦିନେ ସରକାରୀ ଅଧିକାରୀ ଆଉ କର୍ମଚାରୀମାନଙ୍କ ଲାଗି ନୂଆ ନିର୍ଦ୍ଦେଶ ଜାରି କରିବାକେ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନଥି ଯାଆସ୍କେ ବାଧ୍ୟତାମୂଳକ କରାଯାଇ ବୋଲି ଶ୍ରୀମତୀ ଗର୍ଗ କହିଛନ୍।
1: ଅଲରେଡ଼ି ଆପଣ ତ ଶୁଣିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ଯେଉଁ କ୍ୟାବେଲ ଗେଟ୍ ତାକୁ କମାଇ ଦେଇଛନ୍ତି। ତାପରେ ଆମେମାନେ ବି ଆମର ଭିତରେ ବି ବହୁତ ଜଣ ଅନ୍ୟାନ୍ୟ ଜିନିଷ ସବୁ କରୁଛନ୍ତି ଆଉ ଆଜି ଆଉ ଡିସିସନ୍ସ ହେବ ସେଇଟା ବି ଆମେ ଆପଣଙ୍କୁ ଜଣାଇବୁ।
0: ଦେଶ ଅଶୋଧିତ ତେଲ ଏଲ୍ପିଜି ଆଉ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଲାଗି ପ୍ରଭାବୀ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍, ଘରୋଇ ଏଲ୍ପିଜି ଯୋଗାଣ ସ୍ୱାଭାବିକ ରହିଛି ଆଉ କେନ୍ସିଭିଲ୍ ବିତରକଙ୍କର ନ ଷ୍ଟକ୍ ନାହିଁ ସରି। ଇତାର ସହିତ ରିଫାଇନାରୀମାନ ପୁରା କ୍ଷମତାଥି କାମ କରୁଛନ୍ ବୋଲି ଶ୍ରୀମତୀ ଶର୍ମା କହିଛନ୍। ଗଲା ମାର୍ଚ୍ଚ ମାସରୁ 7 ଲକ୍ଷରୁ ଅଧିକା ଏଲ୍ପିଜି ସଂଯୋଗ ଆଉ 7.5 ଲକ୍ଷରୁ ପିଏନ୍ଜି ଉପଭୋକ୍ତା ପଞ୍ଜୀକରଣ ହୋଇଛନ୍। ଗଲା 3 ଦିନ ଭିତରେ 1.40 କୋଟି ଏଲ୍ପିଜି ବୁକିଂ ଭିତରୁ 1.39 କୋଟି ପୁରା କରାଯାଇଛି। 90,000 ଅଧିକା ଏଲ୍ପିଜି ନେଇକରି 2 ଜାହାଜ ଗଲାକାଲି ହରମୁଜ ପ୍ରଣାଳୀ ପାର ହୋଇକରି ଆଇବା 16 ତାରିଖ ପହଞ୍ଚିବା ବୋଲି ବନ୍ଦର ଆଉ ଜାହାଜ ଚଳାଚଳ ସଚିବ କହିଛନ୍। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ରଥ ତିଆରି କାମ ଜାରି ରହିଛି। 3 ରଥର 32 ଚକା ତିଆରି ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକା ଭିତରୁ 9 ଚକା ବନା କାମ ଶେଷ ହୋଇଥିବାର ବେଳେ ଦର୍ପଦଳନ ରଥର 10 ଆଉ ନନ୍ଦିଘୋଷ ରଥର 12 ଚକା ବନା ସରିଛି। 3 ରଥର 4 ଲେଖା ମୁହାଣ୍ଟ 4 ଲେଖା ନିରାଡ଼ି ଆଉ 12 ଲେଖା ଭୂଇଁ ଖମ୍ବିମାନଙ୍କର ଚୌପଟ କାମ ଶେଷ ହେବାର ଉତରୁ 3 ରଥର ଭୂଇଁ ଚୌତା ତିଆରା କାମ ମୂଲ ହୋଇଛି। ରୂପକାର ସେବକମାନେ 3 ରଥର ସାଲଗୁଜଥି ନୃସିଂହ ରୂପ ଖୁଦେଇମାନଙ୍କର ପଲିସ କାମ ଜାରି ରଖିଛନ୍। ଝାରସୁଗୁଡ଼ା ବିମାନ ବନ୍ଦରନୁ ଆଇବା 21 ତାରିଖନୁ ଷ୍ଟାର ଏୟାର ବିମାନ ସେବା ମୂଲ ହେବାରକେ ଯାଉଛି। ଏଥିଲାଗି ପ୍ରସ୍ତୁତି ଶେଷ ହୋଇଥିବାର ବେଳେ ଟିକେଟ୍ ବୁକିଂ ହପ୍ତେ ତଲୁ ମୂଲ ହୋଇସାରିଛି। ଝାରସୁଗୁଡ଼ା ଆଉ ଭୁବନେଶ୍ୱର ଭିତରେ ବୁଧବାର ଛଡ଼ା ବାକି 6 ଦିନ ବିମାନ ଚଳାଚଳ କରବା। ହାଇଦ୍ରାବାଦ ଝାରସୁଗୁଡ଼ା ଭିତରେ ଭିଲ୍ ବୁଧବାର ଛଡ଼ା ହପ୍ତାର ବାକି ସବୁଦିନେ ବିମାନ ଚଳାଚଳ କରବା ବୋଲି ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବାର ସବୁ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାମକେ ତୁର୍ତ୍ତି ଶେଷ କରିବାର ଲାଗି ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଇତାର ସହିତ ବିଡିଓମାନେ ସବୁ ଗାଁ ତଦାରଖ କରିକରି ବେଆଇନ ଭାବେ ବ୍ୟବହାର ହେଉଥିବାର ପାନ୍ ପମ୍ପ ଜବତ କରିବାର ସହିତ ସମିଆ ଜାନିକରି ଫି ଗାଁ ନ ହର୍ ଘର୍ ଜଲ୍ ଯୋଜନାକେ କାର୍ଯ୍ୟକାରୀ କରିବାର ଲାଗି ପରାମର୍ଶ ଦେଇଛନ୍। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ନ ଇକ୍ରିସେଟ୍ ହାଇଦ୍ରାବାଦ ତରଫୁ ଚିରନ୍ତନ ବାଡ଼ି ବଗିଚା ସଚେତନ କାର୍ଯ୍ୟକ୍ରମ ହୋଇଯାଇଛି। କୋମନା ବ୍ଲକ୍ର 5 ପଞ୍ଚାୟତର 17 ଗାଁନ ଘର ପଛାଡ଼ର ପଡ଼ିଆ ଜମିଥି ପୁଷ୍ଟିକର ପନିପରିବା ଚାଷ କରିବାର ଉପରେ ଜୋର ଦିଆଯାଇଛି। ବୈଠକଟି ଯୋଜନାର ହିତାଧିକାରୀମାନଙ୍କୁ ମିଳୁଥିବାର ସୁବିଧା ଆଉ ସାହାଯ୍ୟ ବାବଦେ ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲାର 11 ପଞ୍ଚବାର୍ଷିକ କୃଷି ଜନଗଣନାର 3 କ୍ଷେପ୍ର ତଥ୍ୟ ମଞ୍ଜୁରୀ ଲାଗି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ହୋଇଯାଇଛି। ନୂଆ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରଟି ଗଲା କିଛି ବର୍ଷ ଭିତରେ ଆଧୁନିକୀକରଣ ଜଳସେଚନ ବ୍ୟବସ୍ଥା ଆଉ କୃଷି ଋଣ ପାଇବାର୍ଥି ଉଲ୍ଲେଖନୀୟ ଅଗ୍ରଗତି ଦେଖିବାକୁ ମିଳିଛି। ଜିଲ୍ଲାର କୃଷକମାନଙ୍କର ଆର୍ଥିକ ସଶକ୍ତିକରଣ ହୋଇଥିବାର ବୈଠକଟି ଆଲୋଚନା କରାଯାଇଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଆଇବା ଶନିବାର ତକ ଦକ୍ଷିଣ ବଙ୍ଗୋପସାଗର ଆଉ ଆଣ୍ଡାମାନ ସାଗର ସହିତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଇଲାକାକେ ପ୍ରବେଶ କରିବାର ସମ୍ଭାବନା ଅଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଲ ବୈଶାଖୀର ବଲେ ହୋଇଥିବା ବର୍ଷା ଲାଗି ରାଜ୍ୟର ତାପମାତ୍ରା କମିଛି। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରିଘାଏ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ NDRF 140 କୋଟି ଭାରତୀୟଙ୍କର ବିଶ୍ୱାସ ଜିତିପାରିଛେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। July 1 ଓଡ଼ିଶା ନମୁଲ ହେବା ସ୍ୱତନ୍ତ୍ର ସଘନ ସଂଶୋଧନ SIR। ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇକରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛେ ଜରୁରୀ ବୈଠକ। ଭୁବନେଶ୍ୱର ହୋଇଛେ ସଚିବସ୍ତରୀୟ ବୈଠକ। ଆଉର୍ ବଙ୍ଗୋପସାଗର ସୃଷ୍ଟି ହୋଇଛେ ଲଘୁଚାପ କ୍ଷେତ୍ର। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ରାଜ୍ୟର ସବୁ ଜିଲ୍ଲାନ ହୋଇପାରେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: आकाशवाणी समस्तंक पाई सब स्थान रे सब बेले
1: आकाशवाणी संबलपुर समय राति 7:00
2: आकाशवाणी संवाद पढ़ुचंदी मलय रंजन मिश्र मुख्य संवाद ब्रिक्स बैठक अवसर रे नुआदिल्ली रे प्रधानमंत्री सह साक्षात करे विभिन्न सदस्य राष्ट्रर वैदेशिक मंत्री तृतीय पर्याय भोटर तालिका संशोधन प्रक्रिया नहीं घोषणा कले निर्वाचन कमिशन ओडिशा समेत 16 राज्य एवं 3 केन्द्रशासित अंचल एही पर्याय रे शामिल पंचराष्ट्रीय गस्त अवसर में आसंताकाली यूएई राष्ट्रपति साक्षात आलोचना करेंगे प्रधानमंत्री आमेरिका राष्ट्रपति और चीन प्रतिपक्ष बेजिंग ठारे सकारात्मक आलोचना होता नहीं ह्वाइट हाउस सूचना एवं आईपीएल क्रिकेट आज मैच रे टॉस जीती पंजाब किंग्स को बैटिंग करने को आमंत्रण कला मुंबई इंडियंस नुआदिल्ली रे चलिथिबा ब्रिक्स वैदेशिक मंत्रीस्तरीय बैठक अवसर रे केतेक सदस्य राष्ट्रर वैदेशिक मंत्री आज प्रधानमंत्री नरेन्द्र मोदी सह साक्षात आलोचना करिछंती रुषर वैदेशिक मंत्री सर्गे लाभरोव ईरानर वैदेशिक मंत्री अब्बास अरघाची दक्षिण आफ्रिकार वैदेशिक मंत्री रोनाल्ड लामोला एवं ब्राजिलर वैदेशिक मंत्री माउरो भिएरा आदि अंतर्भुक्त ब्रिक्स बैठक में प्रारंभिक वक्तव्य रखी वैदेशिक मंत्री डॉ एस जयशंकर कहते शांति एवं सुरक्षा होउछि वैश्विक व्यवस्थार केन्द्रबिंदु आलोचना एवं कूटनीति माध्यम से सांप्रतिक वैश्विक संघर्ष जनित परिस्थिति को प्रतिहत करणिज्य प्रजुक्ति विद्या जलवायु परिवर्तन क्षेत्र में सृष्ट आह्वान आर्थिक अनिश्चितता आदि विश्व परिदृश्य को मुकाबला करिबारे ब्रिक्स एक गठनमूलक एवं निरंतर भूमिका ग्रहण करिबे बोली डॉ जयशंकर आशा व्यक्त करिछंती अंशग्रहणकारी सदस्य राष्ट्रगुड़ी को डॉक्टर जयशंकर सहयोगिता एवं निरंतर अंगीकारबद्धता शुभेच्छा जणाइछंती भारतर अध्यक्षतार आयोजित एक बैठक में आसंताकाली द्वितीय दिवस ब्रिक्स आट द रेट 20 नवसृजन सहयोग एवं निरंतरता स्थापन शीर्षक आलोचन सदस्य राष्ट्रगुड़िकर वैदेशिक मंत्री एवं सहयोगी राष्ट्रर प्रतिनिधिमंडली अंशग्रहण करिबे तृतीय पर्याय भोटर तालिका संशोधन प्रक्रिया ने निर्वाचन कमिशन घोषणा करिछंती पर्याय 16 राज्य एवं 3 केन्द्रशासित अंचल पर्यायक्रमे संशोधन प्रक्रिया कार्यकारी करा जिवो राज्यगुड़िक मध्यरे ओडिशा को मिसाई आंध्रप्रदेश अरुणाचल प्रदेश हरियाणा झारखंड कर्णाटक महाराष्ट्र मणिपुर मेघालय मिजोराम नागालैंड पंजाब सिक्किम त्रिपुरा तेलंगाना और उत्तराखंड रही दिल्ली चंडीगढ़ दादरा और नगरहवेली और दामन और डीयू केन्द्रशासित अंचल पर्यायर भोटर तालिका संशोधन निर्वाचन कमिशन पक्ष मिलता सूचना अनुजाई तृतीय पर्याय भोटर तालिका संशोधन प्रक्रिया 3,94,000 अधिक बूथ स्तरीय अधिकारी एवं राजनैतिक दलगुड़िक द्वारा निजुक्त 3,42,000 बूथ स्तरीय एजेंट सामिल हेबे पर्यायर 36,73,00,000 भोटरों पाखक जा गणना कार्य संपन्न निष्पत्ति तेज हिमाचल प्रदेश जम्मू कश्मीर और लदाख व्यतीत तृतीय पर्याय को मिसाई देशव्यापी स्वतंत्र भोटर तालिका संशोधन प्रक्रिया कार्य संपन्न हेब द्वितीय पर्याय जनगणना शेष होगा पर पाग परिस्थिति को विचार को नहीं दुईट राज्य एवं केन्द्रशासित अंचल स्वतंत्र भोटर तालिका प्रस्तुति नहीं कार्यसूची स्थिर निर्वाचन कमिशन कहते राजनैतिक दलगुड़िकर पूर्ण अंशग्रहण को निश्चित करने लक्ष्य नहीं कमिशन पक्षर् सब् दलगुड़ी प्रत्येक पुलिंग बूथ पर बूथ स्तरीय एजेंट निजुक्त करने को अनुरोध कर स्वतंत्र भोटर तालिका संशोधन प्रक्रिया रो प्रथम दुईट पर्याय 13 राज्य और केन्द्रशासित प्रदेश प्राय 69 भोटरों लगी 6,30,000 अधिक बूथ स्तरीय अधिकारी और राजनैतिक दलगुड़ी पक्ष 9,20,000 अधिक बूथ स्तरीय एजेंट विभिन्न पर्यायर सामिल होते प्रधानमंत्री नरेन्द्र मोदी आसंता काली ठारु पंचराष्ट्रीय गस्तरे जिबे प्रथम पर्यायर संयुक्त आरब एमिरेट्स यूएई को गस्त करिबे सेठारे आसंता काली श्री मोदी यूएई राष्ट्रपति शेख महम्मद बिन जायद अल नाहियान सहित साक्षात आलोचना करिबे भारत और यूएई मध्यरे शक्ति क्षेत्र में सहयोग समेत विभिन्न द्विपक्षीय प्रसंग एवं वैश्विक स्वार्थ जड़ित आंचलिक आंतर्जातिक समस्या उपरे उभय नेता मत विनिमय करिबे ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାଗ୍ଜିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଓଲ୍ଫ କ୍ରିଷ୍ଟର୍ସନ୍ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ ଆଜି ଚୀନର ବେଜିଂଠାରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ସତ୍ତ୍ୱେ ଦ୍ୱିପାକ୍ଷିକ ତଥା ବୈଷୟିକ ସହଯୋଗିତା ନେଇ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିବା ଜଣାପଡ଼ିଛି। ଶ୍ରୀ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ ଅବସରରେ ଏହା ହେଉଛି ପ୍ରଥମ ଚୀନ ଗସ୍ତ। ହ୍ୱାଇଟ୍ ହାଉସ୍ ଦେଇଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ହୋଇଥିବା ହ୍ୱାଇଟ୍ ହାଉସ୍ କହିଛି। ବୈଠକ ପରେ ସମାବେଶକୁ ସମ୍ବୋଧନ କରି ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ କହିଛନ୍ତି, ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ ଏବଂ ଆମେରିକାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର ନ କରି ଅଂଶୀଦାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଚୀନ ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ର ବୃଦ୍ଧି କରିବାକୁ ଆମେରିକା ଆଗ୍ରହୀ ବୋଲି ସେ କହିଛନ୍ତି। ଇରାନ ସଂଘର୍ଷ ପରିସ୍ଥିତି ଏବଂ ୱାଶିଂଟନ୍ ସହ ବୃଦ୍ଧି ପାଉଥିବା ରାଜନୈତିକ ଚାପର ପୃଷ୍ଠଭୂମିରେ ଚୀନକୁ ଆମେରିକା ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ଗସ୍ତ ଗୁରୁତ୍ୱ ବହନ କରୁଛି। ଶ୍ରୀ ଟ୍ରମ୍ପଙ୍କ ସହ ସେଠାକାର ପ୍ରମୁଖ ବ୍ୟବସାୟିକ ନେତୃମଣ୍ଡଳୀ ଚୀନ ଗସ୍ତରେ ଯାଇଛନ୍ତି। ଶ୍ରୀ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ତାଙ୍କର ପ୍ରଥମ ବେଜିଂ ଗସ୍ତ ଅବସରରେ ଚୀନ ପ୍ରତିପକ୍ଷ ୱାଙ୍ଗ୍ ୱିଙ୍କ ସହ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, କୃଷି ଓ ଗ୍ରାମୀଣ ବିକାଶ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ମନ୍ତ୍ରୀସ୍ତରରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁନା କ୍ରୟ ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାର୍ବଜନୀନ ଏବଂ ଜାତୀୟ ସ୍ୱାର୍ଥ ଆଧାରିତ ବିଦେଶ ଗସ୍ତ ବ୍ୟତୀତ ଅନ୍ୟ କୌଣସି ବିଦେଶ ଗସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ସାର୍ବଜନୀନ ପରିବହନକୁ ବ୍ୟବହାର କରିବା ଲାଗି ବିଭାଗୀୟ କର୍ମଚାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି, ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। 750,000 ନୂତନ ଗ୍ରାହକ ପିଏନ୍ଜି ସଂଯୋଗ ପାଇଁ ପଞ୍ଜୀକରଣ କରିଛନ୍ତି। ଶ୍ରୀମତୀ ଶର୍ମା କହିଛନ୍ତି, ଗତ ପହିଲାରୁ ଏପର୍ଯ୍ୟନ୍ତ ପ୍ରାୟ 83,500 ଟନ୍ ବାଣିଜ୍ୟିକ ଏଲ୍ପିଜି ବିକ୍ରି ହୋଇସାରିଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ସଚିବ ମୁକେଶ ମଙ୍ଗଲ କହିଛନ୍ତି, 90,000 metric tonରୁ ଅଧିକ ଏଲ୍ପିଜି ବହନକାରୀ ଦୁଇଟି ଜାହାଜ ଗତକାଲି ରାତିରେ ହର୍ମୁଜ୍ ପ୍ରଣାଳୀ ପାର୍କ କରିଛି। ଆସନ୍ତା 16 ଜାହାଜ ଦୁଇଟି ଭାରତରେ ପହଞ୍ଚିବାର ଆଶା କରାଯାଉଛି। ସୋମାଲିଆରୁ ସାରଜା ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ବାଣିଜ୍ୟ ଜାହାଜ MSV ହାଜି ଅଲି ଗତକାଲି ଭୋର ସମୟରେ ଓମାନ ଜଳସୀମାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜାହାଜଟିରେ ନିଆଁ ଲାଗିଯିବା ସହ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ଜଣାପଡ଼ିଛି। ତେବେ ଓମାନ ତଟରକ୍ଷୀ ବାହିନୀ ଦ୍ୱାରା ଜାହାଜର ସମସ୍ତ 14 ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି UAE ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା। ଏବଂ IPL କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ନୂଆପଡ଼ା ଜିଲ୍ଲା ନ୍ୟାସନାଲ୍ କଲେଜ ଅଡିଟୋରିୟମ୍ଠାରେ ଦଶମ ବୋର୍ଡ଼ ପରୀକ୍ଷାରେ A1 ଗ୍ରେଡ଼୍ରେ ଉତ୍ତୀର୍ଣ୍ଣ 13 ଜଣ ଏବଂ A2 ଗ୍ରେଡ଼୍ରେ ଉତ୍ତୀର୍ଣ୍ଣ 226 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାସ ଓ SP ଅମୃତପାଲ ସିଂ ଯୋଗଦେଇ ଜିଲ୍ଲା ଟପର ପୁନମ ମେହେର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅଂଶୁମାନ ବାରିକ ଏବଂ ତୃତୀୟ ସ୍ଥାନରେ ଥିବା ରାହୁଲ କାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗତବର୍ଷ ଜିଲ୍ଲାରୁ ମାତ୍ର 2 ଜଣ A1 ଓ 13 ଜଣ A2ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ନିୟମିତ ଶିକ୍ଷାଦାନ, ସାପ୍ତାହିକ ପରୀକ୍ଷା ଏବଂ ଚାପମୁକ୍ତ ପରୀକ୍ଷା ପ୍ରଣାଳୀ ଫଳରେ ଉଲ୍ଲେଖନୀୟ ସଫଳତା ମିଳିଥିବା ଜିଲ୍ଲାପାଳ ମଧୁସୂଦନ ଦାସ କହିଥିଲେ।
5: ବର୍ଷ A1 13 ଜଣ ପାଇଛନ୍ତି, A2 226 ଜଣ ପାଇଛନ୍ତି, 249 ସଂଖ୍ୟା। ଗତବର୍ଷ 101ରୁ 249, ଗତବର୍ଷର ଆମର ସଫଳତାରେ ଷ୍ଟେଟ୍ ଲେବୁଲ୍ ପୋଜିସନ୍ ଥିଲା 14, ଏଥରକ ଇମ୍ପ୍ରୁଭମେଣ୍ଟ ନେଇକି 6 ହେଇଛି ଏବଂ ଏଥିପାଇଁ ଅଭିଭାବକଙ୍କୁ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏବଂ ଛାତ୍ରଛାତ୍ରୀଙ୍କୁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି।
4: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଜିଲ୍ଲା ଧାନ କ୍ରୟ କମିଟିର ରବି ଫସଲ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଯଦୁମଣି ପାଣିଗ୍ରାହୀଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କମିଟିର ଅନୁମୋଦନ କ୍ରମେ ଆସନ୍ତା 20 ତାରିଖରେ ଖରିଆରରେ ରବି ମଣ୍ଡିର ଉଦ୍ଘାଟନ କରାଯିବା ସହ 25 ତାରିଖରୁ ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କ୍ରୟ ଆରମ୍ଭ କରାଯିବ। ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ରବି ଧାନ ବିକ୍ରୟ ପାଇଁ 19,347 ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଏହା ଗତବର୍ଷ ତୁଳନାରେ 6,050 ଜଣ ଅଧିକ ଏବଂ ପ୍ରାୟ 45% ବୃଦ୍ଧି ପାଇଛି। ଚଳିତ ବର୍ଷ ରବି ଧାନ ସଂଗ୍ରହ ପାଇଁ ପ୍ରଥମ କିସ୍ତିରେ ସରକାର 4,437 ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ସୂଚନା ମିଳିଛି। ଖଡ଼ିଆଳ କଲ୍ୟାଣ ମଣ୍ଡପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ମହିଳା କମିଶନ ଓ ଖଡ଼ିଆଳ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳାମାନେ ନିଜ ଅଧିକାର ହାସଲ କରିବା ପାଇଁ ଆଇନ ସମ୍ବନ୍ଧୀୟ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ ସୁଭଦ୍ରା ଶକ୍ତି, ବେଟି ବଚାଓ ବେଟି ପଢ଼ାଓ, ନାରୀ ଶକ୍ତି ବନ୍ଧନ ଯୋଜନା ଏବଂ ବାଳିକା ସମୃଦ୍ଧି ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିବା କୁହାଯାଇଥିଲା। ଏହି ସମସ୍ତ ଯୋଜନା ମାଧ୍ୟମରେ ମହିଳାମାନେ ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବିଶେଷ ଭାବେ ଯୋଗ ଦେଇଥିଲେ। ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ ଯୋଗଦେଇ ମହିଳା ସୁରକ୍ଷା ଓ ଆଇନଗତ ଅଧିକାର ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
6: କମିଶନ ଦ୍ୱାରା ଆୟୋଜିତ ଆଇନ ସଚେତନା କାର୍ଯ୍ୟକ୍ରମ ନୂଆପଡ଼ା ଜିଲ୍ଲାର ଆମର ରାଜଖରିଆ ବ୍ଲକ ସାଙ୍ଗେ ହେଇଛେ। ଆମର କୋଡିନେଟ୍ କରିଛନ୍ DSW ମ୍ୟାଡମ୍ ନୂଆପଡ଼ା। ଆଜିକା ଆମର ମେନ୍ ଉଦ୍ଦେଶ୍ୟ ହେଉଛି ମହିଳାମାନେ ତାଙ୍କର ଆଇନ ଗୁଡାକ ଜାଣୁ, ଆଇନ ଜାଣିଲେ ବେଲେ ଯେ ତାମାନେ ଆଇନର ସାହାଯ୍ୟ ନେଇପାରିବେ। ଗ୍ରାସ୍ ରୁଟ୍ ଥି ଯେନ୍ ମହିଳାମାନେ ଅଛନ୍, କେନ୍ସି ବି ଡୋମେଷ୍ଟିକ୍ ଭାଇଲେନ୍ସର ଶିକାର ହଉଛନ୍, କେନ୍ ମହିଳା ଯେତେବେଳେ କାର୍ଯ୍ୟକ୍ଷେତ୍ର ଶିକାର ହଉଛେ, ତ ସେ ମହିଳାମାନେ ତାଙ୍କର ଆଇନର ଗୁଡାକ ଜାଣିବେ ବେଲେ ଯେ ତାହାକୁ ସାହାଯ୍ୟ ପାଇପାରିବେ।
4: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଦୌରାଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ରାଜସ୍ୱ ବିଭାଗ ଓ ଖାଉଟି ଅଦାଲତର ଅଂଶଗ୍ରହଣରେ 5,796 ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ଖାଉଟି ଓ ରାଜସ୍ୱ ମାମଲାର ବିଚାର କରାଯାଇଥିଲା। ଏଥିରୁ 1,83,24,020 ଆପୋଷ ସମାଧାନ ହୋଇଥିଲା। ସେହିପରି 178 ବ୍ୟାଙ୍କ ବକେୟା ଋଣ ଏବଂ ବିଦ୍ୟୁତ୍ ଶୁଳ୍କ ଦେୟ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ 38,22,829 ଆଦାୟ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୂଆପଡ଼ାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ଅନ୍ଲାଇନ୍ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ୍ ବୁଲିଂ ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହୋଇଥିଲା। ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ। କର୍ମଶାଳାରେ ସାଇବର ଠକେଇରୁ କିପରି ସଚେତନ ରହିହେବ ଓ ତାର ପ୍ରତିକାର ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସହ ଜିଲ୍ଲାର 7 ସ୍ଥାନରେ ହେଲମେଟ୍ ହବ୍ର ଶୁଭାରମ୍ଭ କରାଯାଇଛି। ଖଡ଼ିଆଳ ନୂତନ ବସ୍ ଷ୍ଟାଣ୍ଡରେ ଏହାର ଉଦ୍ଘାଟନ ହୋଇଥିଲା। ବାଇକ୍ ଚାଳକମାନଙ୍କୁ 50 ଦେଇ ହେଲମେଟ୍ ନେଇ ନିଜ କାର୍ଯ୍ୟରେ ଯିବାକୁ ଆହ୍ୱାନ କରାଯାଇଥିବା ବେଳେ କାର୍ଯ୍ୟ ସାରି ଫେରିବା ପରେ ହେଲମେଟ୍ ଜିମା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
7: ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ରହିଛି ଅଗ୍ରଣୀ ମହିଳା ଚାଷୀ ଜ୍ୟୋତ୍ସ୍ନା ମହନ୍ତଙ୍କ ସହିତ ଆଲୋଚନା। ବିଷୟ ରହିଛି ଛେଳି ଓ ଗୋପାଳନ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୌଭାଗ୍ୟ ହରିପାଲ ଏବଂ ବୀରେନ୍ଦ୍ର ପ୍ରତାପ ସିଂ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣି ନେବା ଏହି ସୂଚନା ଓ ବିଜ୍ଞାପନ।
8: ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 2025 ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 to 11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
9: ପୁଲିସ
10: ମିସ୍ ସୀମା?
9: ଆଜ୍ଞା।
10: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ,
9: କାହିଁକି? କିନ୍ତୁ
10: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟ ରେ ଅଛନ୍ତି।
9: ଡିଜିଟାଲ ଆରେଷ୍ଟ?
10: 1,00,000 ଦିଅନ୍ତୁ, ବଞ୍ଚିଯିବେ।
9: ଏତେ ଟଙ୍କା?
10: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
9: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସରିଛି।
10: ଆରେ,
9: ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍। ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ।
11: ହେଲୋ ମମ୍ମା,
9: ହାଇ।
12: RBI କହେ
9: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ ନମ୍ବରରେ 7008247585। ଟେଲିଫୋନ ନମ୍ବର ଆଉ ଥରେ କହି ରଖୁଛୁ, 7008247585।

0: ଜୁହାର ସମାରୋହ ଦାଦା, ଜୁହାର ଜୁହାର।
1: ହଁ ବିଶୁ, ଜୁହାର ଜୁହାର। ଆରୁ ଆମର ଶ୍ରୋତା ଭାଇ ବହିନ ମାନଙ୍କୁ ବି ଜଗା ଜୁହାର ଭେଟ କରିଦମା।
0: ହଇ ହଇ, ତ ଚାଷୀ ଭାଇ ବହିନ ମାନେ ଆପଣ ମାନକେ ବି
2: ଜୁହାର।
0: ଆରୁ ସ୍ୱାଗତ ଆଜିର କିଷାନବାଣୀ କାର୍ଯ୍ୟକ୍ରମ ନ।
1: ଆଉ ଚାଷୀ ଭାଇ ବହିନ ମାନେ, ଆମର ଏଇ କିଷାନବାଣୀ କାର୍ଯ୍ୟକ୍ରମଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଏସି।
0: ହଇ ତ ଦାଦା।
1: ହଁ ବିର୍ସୁ,
0: ଆଜିକାଲି ଦିନ ଦୁନିଆ ଯେନ୍ତା ହେଇଗଲାନ ଯେ, ଆମର ପାନ୍ ପାଗ କହ କି ଆମର ଚାଲିଚଲନ କହ କି ଆମର ଖାଇବାର ପିଇବାର କହ, ସବୁ ଗୁଲମାଲିଆ ହେଇଯାଇଛେ। କେନ ହିଟା ଠିକ୍ ଠାକ୍ ନେଇନ,
1: କେନ ଆଡ଼ୁ ଠିକ୍ ହେବାଗା ବିର୍ସୁ। ଆମେ ତ ନିଜେ ନିଜର ପରିବେଶ କେ ପୁରା ଇ ଭଳିଆ କରି ରଖିଛୁ।
0: ହଇ, ତା ସାଙ୍ଗେ ଆମେ ନିଜର ଖାଲି ଭଲ ଲାଗି ଚେଷ୍ଟା କରୁଛୁ କି ଚିନ୍ତା କରୁଛୁ, ଅଲଗା ଲୋକ କାଏଁ ହେଲା କାଏଁ ଗଲା ସେ କଥାରୁ ପାସରି ଯାଉଛୁ।
1: ହଏ ଗା, ଆଘେ କାଲେ ସିନା ଲୋକ ଇଟା ମୋର ଭାଇ, ଇଟା ମୋର ଦଦା, କି ଇଟା ମୋର ମାମୁ କି କକା ବୋଲିକରି ମିଲିମିଶିକରି ରହୁଥିଲେ।
0: ହଇ ହଇ,
1: ହେଲେ ଏହାଚେନ୍ ତ ଯାହା ଯାହାର ମିତ୍ରୀ ସେ ସେ ହଉଛନ୍, ଯିଏ ଯାହାର ନିଜର ସୁବିଧା କେ ଦେଖୁଛନ୍।
0: ହଇ ତ,
1: ତ ଲୋକ ପୁରା ନିଜର ସ୍ୱାର୍ଥ କେ ହିଁ ଦେଖୁଛନ୍।
0: ହଇ, ଆମର ନିଜର ଭଲ ଲାଗି ଯେନ୍ ଜିନିଷଟା ହେଇପାରବାର ସେଇଟା ହିଁ କରୁଛୁ, ସେଟା ଅଲଗା ଲୋକକେ କଷ୍ଟ ଦେଲେ ଫେର ସେ କାମଟାକେ ଆମେ କରବା ଲାଗି ବାଧ୍ୟ ହଉଛୁ।
1: ହଏ ହଏ,
0: ଯେନ୍ତାକି ଆମେ ସବୁ ଜାଣିଛୁ, ଏଇ ଜଙ୍ଗଲ ଝାର କେ କାଟିଦେଲେ ଆମର ପରିବେଶ ନସି ଯିବା କହିକିରି।
1: ହଏ ତ,
0: ହେଲେ ଓ ମୁଇଁ କାଟିଲି ମୁଇଁ ବିକ୍ରି କଲି କାଇଁ ହେଇଗଲା, ଏଇ ଚିନ୍ତାଧାରାଟା ଆମର ଭିତରେ ଯେନ୍ ଆସିଯାଇଛେ, ଏଥିର ଲାଗି ଆମର ରହିଥିଲା ଜଙ୍ଗଲ ଇଟା ବି ସରି ଆସିଲାନ, ଗଛ ସଂଖ୍ୟା କମିଗଲା।
1: ହଏ ହଏ,
0: କଳକାରଖାନା ବନା ହେଲା, ତାର ସାଙ୍ଗେ ଘର ଦୁଆର ଯେନ୍ ବନା ହେଲା, ଜାଗା ଦରକାର ତାର ଲାଗି କଟା ହେଲା, ଗଛ ଖୁଟ ଦରକାର ହେଲା ତାର ଲାଗି କଟା ହେଲା, ଇ ବାଗିର ସବୁ କାଟି କାଟିକିରି ଆମର ଜଙ୍ଗଲଟାକେ ନଷ୍ଟ କରି ସାରିଲାନ।
1: ହେଲେ ଯାହା ବି ହଉଗା, ଆମେ ଆମର ଜଙ୍ଗଲ କେ ଫେର ପୁନର୍ବାର କେନ୍ତା କରି ସୁରକ୍ଷିତ କରିକି ରଖମା, କେନ୍ତା କରି ବଢ଼ାମା ଜଙ୍ଗଲ, ସେଥିର ପ୍ରତି ଆମେ ଜାଗୃତ ହେବାର କଥା ନେଇକେ।
0: ହଇ, ଆମେ

0: ସବୁଟାକେ ଆମର ଭାବିକିରି ଯଦି କର୍ମା ବୋଇଲେ ହେବା, ଆରୁ ଖାଲି ମୋର ମୋର କଲେ ନାଇଁ ହୁଏନ।
1: ହଏ ଗା ମୋର ତ ଲୋଭ ମାୟା ରହିଛେ,
0: ହଇ
1: ଆମର ବୋଇଲେ ସବକୁର ରେ
0: ଆମର ଗାଁ ପରାର ହେବା କି ଆମର ଜିଲ୍ଲାର ହେବା କି ଆମର ରାଜ୍ୟର ହେବା କି ଆମର ଦେଶର ହେବା, ଏଇ ଚିନ୍ତାଧାରା ଯେତେ କହିବା ହେଲେ ଯାଇକିରି ଏ ସବୁ ସମ୍ଭବ ହେଇପାରବା।
1: ବିଲକୁଲ ଯେ। ଆରୁ ବିରସୁ,
0: ହଁ ଦାଦା,
1: ଏ ଯେନ୍ ଗଜ ଖୁଟ କଥା ଯେନ୍ ପଡିଛି, ଗଜ ଖୁଟ ଦେଖ ଗା ଇତାର ବହୁତ ମହତ୍ତ୍ୱ ବି ରହିଛି।
0: ହଇତ
1: ଯେନ୍ତା ଏ ଗଜଲତା ଖାଲି ପରିବେଶ ଠିକ ରଖବା ଏନ୍ତା କିଛି ନାଇଁ, ସେ ଆମର ଯେନ୍ ଖାଦ୍ୟ ସୁରକ୍ଷା ବି ରହିଛି ସେଥିରେ ବି ସାହାଯ୍ୟ କରୁଛି।
0: ହଇତ
1: ନାଇଁ ତ ଆମେ ଯଦି ଚାଷବାସ ଆଡ଼କେ ଯଦି ଜିମା ବୋଇଲେ,
0: ହଇ ହଇ
1: ଚାଷବାସରେ ବିଭିନ୍ନ ପ୍ରକାର ରୋଗ ପୋକ ସମସ୍ୟା ରହିଛେ ଗଛର ବା ଆମର ଯେନ୍ ଫସଲ ମାନଙ୍କର,
0: ହଇ
1: ତ ସେଥିଲାଗି ବି ଆମେ ଜାଗୃତ ହେବାର କଥା, ସେଟା କେନ୍ତା କରି ଆମେ ସୁରକ୍ଷାରେ ରଖମା ନେଇକି।
0: ହଇ ହଇ ଯେନ୍ତା କି ଆମର ମୁନଗା ଗା,
1: ହଇ
0: ଏ ମୁନଗାଟା କେତେ ଉପକାରୀ ଆଏ,
1: ହଏ ତ
0: ଆରୁ ତାକେ ଯଦି ଆମେ ଟିକେ ଗଛଟା ମଜବୁତ ହେଇକି ରହି ନେଇ ପାରବା,
1: ହଏ
0: ଫମ୍ପା ହେଇଯାଉଛେ
1: ହେଲେ ସେଥିନୁ।

0: କରିକି ଆମେ ରଖୁ, ନହେଲେ ଥଣ୍ଡାରେ ସେମାନେ ବଞ୍ଚିବେନି। ତାକୁ ବଡ଼ ହେବା ପର୍ଯ୍ୟନ୍ତ ସେମିତି ଆମେ ଘୋଡ଼େଇକି ରଖୁ ତା ମାଆଠୁ ଅଲଗା କରିକି।
1: ତ ବଡ଼ ହେବା ପର୍ଯ୍ୟନ୍ତ ଯେନ୍ ବୋଇଲେ ଛେଳି ତ ଜନମ ହଉ ସାରି ସେ ଟିକେ ଠିଆ ହେବା ଲାଗି ବି ଚାହେଁସି, ଆରୁ ଦିନେ ଭିତରେ କି ଦୁଇ ଦିନ ଭିତରେ ଠିଆ ବି ହେସି। ତ ତାହାକେ କେତେ ଦିନ ତକ ଏନ୍ତା ଛୋଟ ବୋଇଲେ ଟିକେ ଯତ୍ନ ନେବାର ପଡ଼ସି?
0: ନିହାତି ଦେଢ଼ ମାସ ପର୍ଯ୍ୟନ୍ତ।
1: ଦେଢ଼ ମାସ ପର୍ଯ୍ୟନ୍ତ
0: ତାକୁ ପୁରା ହୃଷ୍ଟ ପୃଷ୍ଟ ହେବା ପର୍ଯ୍ୟନ୍ତ ତାକୁ ଖୁଏଇବା ଟାଇମରେ, ଯଦି ତା ମା କ୍ଷୀର ବି ଭଲ କି ହେଲାନି ତାକୁ ଧରିକି ଖୁଏଇବା ପାଇଁ ପଡେ, ଅମୁଲ ବି ପିଏବା ପାଇଁ ପଡେ। ଆଉ ତାକୁ ଯେମିତି ଆମେ ନିଜ ଛୁଆ ପାଳୁଛୁ ଛୁଆକୁ, ସେହିପରି ତାଙ୍କୁ ବି ଆମେ ଗଦିରେ ବସେଇ ବସେଇ ହିଁ ତାକୁ ବି ରଖିକି ଆମେ ଯତ୍ନ ନେଇକି ବଞ୍ଚଉଛୁ।
1: ତ ଯେତେବେଳେ ସେ ଛୁଆଟା ଜନମ ହେସି, ସେ ଛୁଆ ମାନେ ଧର ଦୁଇଟା ଛୁଆ ଯଦି ଜନମ ହଉଛେ, ତ ଗୋଟେ ଗୋଟେ ଛୁଆ କେତେ ଓଜନ ହେଇଯାଉଛି ଜନମ ହେଲା ବେଳେ?
0: 1 କିଲୋରୁ 1.5 କିଲୋ ପର୍ଯ୍ୟନ୍ତ ଥାନ୍ତି।
1: ମାନେ ବେଶୀ ଓଜନ ନେହେଉନ, ଦୁଇଟା ହଉଛନ ବୋଲି?
0: ହଁ, ଦୁଇଟା କହିକି ତାଙ୍କର ୱେଟଟା କମ ରହୁଛି।
1: ଏନ୍ତା କେବେ ନେଇ ହେଇକି ଗୋଟେ ଛେଲ ହେବାର ବି ଜନମ?
0: ହଁ ହଉଛି, ସେଇଟା ବହୁତ ହୃଷ୍ଟ ପୃଷ୍ଟ ରହିବ,
1: ସେତାର ଓଜନ ଟିକେ ବେଶୀ ରହିବ,
0: ବେଶୀ ରହିବ, 2 କିଲୋ ପ୍ଲସ ରହିବ। ଆଉ ସେ ଶୀଘ୍ର ମାନେ ବହୁତ ଶୀଘ୍ର ଇମ୍ପ୍ରୁଭ କରିବ ସେ।
1: ଆଉ ଗୋଟେ କଥା, ଛେଳି ମାନେ ଏତେ ରଖିଛନ୍, ଆଉ ରୋଗ ବେମାରଟା ତ ମଣିଷ ନୁ ନେଇକରି ଜୀବଜନ୍ତୁ ସମସ୍ତଙ୍କୁ ହେଇଥିସି, ତ ରୋଗ ବେମାର ଭିତରେ ଛେଳି ମାନଙ୍କୁ ବିଶେଷ କରି କେନ୍ ଭଳିଆ ରୋଗ ସବୁ ଦେଖାଯାଏସି?
0: ତାଙ୍କୁ ବିଶେଷ କରି ତାଙ୍କର ହଜମ ଶକ୍ତି କମ ଥାଏ, ତ ତାଙ୍କୁ ଶୀଘ୍ର ଝାଡା ଧରିଥାଏ। ଝାଡା ଧରିବା ଦ୍ୱାରା ସେମାନେ ଟିକେ ଖାଇବା ପାଇଁ ତାଙ୍କର ପ୍ରୋବ୍ଲେମ ହେଇଥାଏ, ବସି ବୁଲବେ, ଛିଡ଼ା ହେଇ ବୁଲବେ, ଦେହ କମଜୋର ହେଇଯିବା। ତାଙ୍କୁ ବାଉଁଶ ପତ୍ର ଖୁଆଇ ଥାଉ, ଆଉ ଚା ପତି ଆମେ ଖୁଆଇ ଥାଉ ତାକୁ, ତ ଶୀଘ୍ର ଠିକ ହେଇଯାଇଥାଏ ସେ।
1: ଆଉ ଭ୍ୟାକ୍ସିନ ବା ଟୀକା କିଛି ଦେସନ କେ?
0: ସେଇଟା ଜ୍ୱର ହେଲା ପରେ ତା ଆଖିରୁ ପାଣି ବାହାରିବ, ଉଙ୍କୁଣି ଦେଖାଯିବ, ସେତିକି ବେଳେ ସେଟାକୁ ଆମେ ଇଞ୍ଜେକ୍ସନ ଦେଇଥାଉ।
1: ଆକ୍ତୁରିଆ କରି କିଛି କରସନ କେ ବା ଡାକ୍ତର ମାନଙ୍କୁ ଡକେଇ ଥିସନ କେ?
0: ନାଇଁ, ସେ ଝାଡ଼ା ହବ ଜ୍ୱର ହବ ସେତିକି ବେଳେ ହିଁ ଡକେଇକି, ଆଉ ଥଣ୍ଡା ଦିନରେ ହିଁ ତାଙ୍କୁ ଟିକେ ଯତ୍ନ ନେବା ପାଇଁ ପଡ଼ିଥାଏ।
1: ତ ସବୁବେଳେ ଆପଣ ସେତାକେ ଲାଳନ ପାଳନ କରୁଛନ୍, ମାନେ ନିଜେ ବି ବହୁତ କିଛି ଜିନିଷ ଜାଣିପାରିଥିବେ, ତ ବିଶେଷ କରି କେନ୍ କେନ୍ ପ୍ରକାର ଔଷଧ ମାନେ ବି ବ୍ୟବହାର କରସନ୍ କେ ତାହାକୁ କିଛି ଦେବା ଲାଗି?
0: ହଁ ହଁ, ତାଙ୍କୁ ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ ଦିଆଯାଏ, ଏଣ୍ଡ୍ରୋଫ୍ଲକ୍ସିନ୍ ଇନଫେକ୍ସନ ଇଞ୍ଜେକ୍ସନଟା ଦିଆଯାଏ। 40 ରୁ 45 ୱେଟ୍ ଥିବା ଭିତରେ ତାଙ୍କୁ 2 ଟାଇମ୍ ଇଞ୍ଜେକ୍ସନଟା ଦିଆଯାଏ 5 ml କରିକି। ଆଉ ଯଦି ଜ୍ୱର ନ ଛାଡ଼ିବ ତାହେଲେ ମନୋସେଲ୍ଫଟା 1 ଗ୍ରାମ କରିକି ଦିଆଯାଇଥାଏ, ତାହେଲେ ସେ ଜ୍ୱରଟା ଯେତେ ବି ଟେମ୍ପରେଚର ଥିବ ସେଇଟା ତାକୁ କଣ୍ଟ୍ରୋଲ କରିଥାଏ। ଆଉ ତାର ପାଇଁ ତ ଆମର ଯେମିତି ମଣିଷ ପାଇଁ ଯେମିତି ଥର୍ମୋମିଟର ବ୍ୟବହାର କରାଯାଉଛି, ତାଙ୍କର ପାଇଁ ବି ଡିଜିଟାଲ ଥର୍ମୋମିଟର ଏଭେଲେବୁଲ ଅଛି, ସେମିତି ମାଧ୍ୟମରେ ଜାଣିପାରିଥାଉ ଜ୍ୱରଟା ଟେମ୍ପରେଚରଟା।
1: ତ ତାଙ୍କର ନର୍ମାଲ ଯେନ୍ ଟେମ୍ପରେଚର କେତେ ରହୁଛି ଆର ଜ୍ୱର ହେଲେ କେତେ ରହୁଛି?
0: ନର୍ମାଲଟା ରହୁଛି 103 ପର୍ଯ୍ୟନ୍ତ, ଆଉ 103 ରୁ ଯଦି ଆଗକୁ ବଢ଼ିଲା 103 ରୁ 104 105 ଯେମିତିକି 110 ବି ହେଇଯାଉଛି, ସେଇଟା ତାର ବହୁତ ହାଇ ଲେଭେଲ ହେଇଯାଉଛି।
1: ତ ଯେତେବେଳେ ଛେଳି ମାନଙ୍କୁ ଜ୍ୱର ହେଲା ବୋଲେ ଆପଣ କେନ୍ତା କରି ଜାଣସନ୍?
0: ତା ଆଖି ଢଳ ଢଳ ପାଣି ଭଳି ଦେଖାଯିବ।
1: ହଁ ହଁ,
0: ଆମର ଆଖି ଯେମିତି ନିର୍ମଳ ସଫା ଦେଖାଯାଏ, ତାଙ୍କର ନିର୍ମଳ ଦେଖାଯିବନି, ପାଣି ଆସିବ, କେଞ୍ଚି ଆସିବ ଆଖିରେ, ଆଉ ସେମାନେ ଶୋଇ ବୋଲିବେ, ଖାଇବାଟା ତାଙ୍କର କମେଇ ଦେବେ, ତ ସେତିକିରୁ ହିଁ ଜଣାପଡ଼ିବ କି ତାକୁ ଟେମ୍ପରେଚର ଆସିଗଲାଣି। ତ ଟେମ୍ପରେଚର ଡିଜିଟାଲ ଥର୍ମୋମିଟର ରଖିଥାଉ, ଡିଜିଟାଲ ଥର୍ମୋମିଟରରେ ଆମେ ତାଙ୍କର କାଖ ନହେଲେ ଜିଭକୁ ଉଠେଇକି ଜାକିକି ଜବରଦସ୍ତି ତାକୁ ଆମେ ଦେଇଥାଉ 2 ମିନିଟ ପର୍ଯ୍ୟନ୍ତ। ତ ସେତିକି ଭିତରେ ଯଦି ଡିଜିଟାଲ ଥର୍ମୋମିଟରରେ ଦେଖେଇଲା 102 103 ସେତିକିଟା ଆମର ନର୍ମାଲ ରହୁଛି, ଯଦି ତାଠୁ ଉପରକୁ ଗଲା ହେଲେ ସେଇଟା ହାଇ ଲେଭେଲରେ ପଡ଼ିଲା ଜ୍ୱରଟା, ତ ତାକୁ ଅତି ଶୀଘ୍ର ଆମକୁ କଣ୍ଟ୍ରୋଲ କରିବା ପାଇଁ ପଡ଼ିଥାଏ, ଆଉ ସେଇଟା ଇଞ୍ଜେକ୍ସନ ମାଧ୍ୟମରେ ହିଁ ଦେଇଥାଉ।
1: ଆଉ ଡାକ୍ତର ମାନେ ଆପଣଙ୍କର କେନୁ ଆସନ୍?
0: ଡାକ୍ତର ମାନଙ୍କୁ ତ ଆମେ ସବୁବେଳେ ଡାକି ନଥାଉ, ଆମ ପାଖରେ ସେଇ ଜିନିଷ ଗୁଡା ରଖିଥାଉ,
1: ମାନେ ଜିନିଷଟା ଜାଣି ଦେଇଛନ୍ ବୋଲି ସେଇ ଜିନିଷ ଗୁଡା କିଛିଟା ରଖୁଛନ୍। ଆଉ ଗୋଟେ କଥା, ଯେତେବେଳେ ଛେଳି ଗର୍ଭଧାରଣ କରସି ତ କେତେ ଦିନ ଲାଗିଯାଏସି ସେ ଛୁଆଟା ଜନ୍ମ ହେବାର ଲାଗି? ଗର୍ଭଧାରଣ ସମୟରୁ
0: 5 ମାସରୁ 6 ମାସ ଯାଏ ଧରିଥାଏ, କିନ୍ତୁ ସେ 5 ମାସରେ ବି ଦେଇଥାଏ, ଆଉ କିଛିଟା ଗୋଟେ ଗୋଟେ ଛେଳି ଲେଟ୍ ଆୱାରରେ ସେମାନେ ଦେଇଥାନ୍ତି, ଯୋଉଟାକି 6 ମାସ।
1: ତ ଏଇଟା ତ କହିଲେ ଆପଣ ଛେଳି ପାଳନ ବିଷୟରେ, ଆଉ ଯେନ୍ ଗୋପାଳନ ବି କରୁଛନ୍, ତ ଗାଈ ମାନେ ଯେନ୍ ରଖିଛନ୍, କେନ୍ କେନ୍ କିସମର ଗାଈ ରଖିଛନ୍ କି ଦେଶୀ ଗାଈ ରଖିଛନ୍?
0: ସବୁ ସିନ୍ଧି ଗାଈ ଗୁଡା ଅଛନ୍ତି।
1: ସିନ୍ଧି ଗାଈ ତ ସିନ୍ଧି ଗାଈଟା ମାନେ ଡାଇରେକ୍ଟ ସିନ୍ଧି ଗାଈ କିଣିଲେ

0: କିଏ କିଛି ସିନ୍ଧି ଗାଈ ବନାବାର ଲାଗି ବ୍ୟବସ୍ଥା କରିଥିଲେ,
1: ଆମେ କିଣିଥିଲୁ ଡାଇରେକ୍ଟ
0: କିଣିଥିଲେ। ତ ସିନ୍ଧି ଗାଈ ଆଉ ଆମର ଦେଶୀ ଗାଈ ଭିତରେ କେନ୍ତା କାଣା ଫରକ ରହୁଛେ, ମାନେ ତାଙ୍କର ଜୀବନଶୈଳୀଟା?
1: ଆମର ଦେଶୀ ଗାଈର ଶୈଳୀଟା ହଉଛି ଆମେ ତାକୁ ଯାହା ବି ଖାଇବା ପାଇଁ ଦେବା ସିଏ ଖାଇବ, ରାତି ଅଧରେ ବି ସିଏ ବୁଲି ପାରିବ, ବାହାରେ ରହିପାରିବ, ଆଉ ତାର ଛୁଆ ଗୁଡା ବି ଛୋଟ ଛୋଟ, ଆଉ ତାର କ୍ଷୀର ଦେବାର ସକ୍ଷମଟା ବହୁତ କମ ଥାଏ,
0: କମ ରହୁଛି,
1: ଆଉ ତା ହାଇଟ୍ ବି ଛୋଟ। ଆଉ ସିନ୍ଧି ଗାଈଟା କଣ ହେଲା, ସେ ଜର୍ସି ଗାଈଠୁ ଟିକେ ଛୋଟ ରୁହେ, ଆଉ ସେ ମିଡିୟମ ରହିଥାଏ, ହୃଷ୍ଟ ପୃଷ୍ଟ ଥାଏ, ପୁରା ହେଲ୍ଦି ରହିବ ସେ। ଆଉ ତାକୁ ଆମେ ସକାଳୁ ଆମେ ଛାଡ଼ୁନୁ ବାହାରକୁ ତାକୁ।
0: ତ ଏତେ ଯେନ୍ ଗାଈ ରଖିଛନ୍, ଗାଈକେ ତ ବିନା ଲାଳନ ପାଳନରେ ସେତାକେ ବଢେଇ ନେଇ ହୁଏ, ତ ସକାଳୁ ନେଇକରି ରାତି ତକ କେନ୍ କେନ୍ ପ୍ରକାରର ଦେଖଭାଲ କରିଥିସନ୍?
1: ସକାଳୁ ହେଲା ମାତ୍ର କେତେବେଳେ ଆମେ ତାକୁ ଖରାରେ ବାହାର କରିଦେଉ, ଖରାରେ ଟିକେ ସମୟ ରହିବା ପାଇଁ ଛାଡ଼ୁ, ଆଉ ତାପରେ ଆମେ ତାକୁ କୁଣ୍ଡା ଗୁଡ଼ ଚକଡ଼ ନଡ଼ା ମିଶେଇକି ତାକୁ ଆମେ ଖାଇବା ପାଇଁ ଦେଇଥାଉ।
0: ତ ଏଇ ସବୁ ଜିନିଷ ମାନେ ଏକା ସାଙ୍ଗେ ମିଶେଇକି ଦଉଛନ୍ କି କିଛି ସମୟ ପରେ କିଛି ସମୟ ପରେ ଦେସନ୍?
1: ନାଇଁ, ଗୋଟେ ଜାଗାରେ ମିକ୍ସ କରିକି ଦେଇଥାଉ, ଆଉ ପେଜ ପାଣି ଦେଇଥାଉ।
0: ଆଉ ଖରାଦିନେ ଶୁଣାଯାଏସି ଯେ ତାହାକୁ ସର୍ବତ ପାଣି ବି ଦିଆଯାଏସି, ତ ଏନ୍ତା କିଛି ଦେସନ୍ କାଏ?
1: ହଁ, ଗୁଡ଼ ପାଣି, ପିଡ଼ିଆ ପାଣି, ତାକୁ ପେଜ ପାଣି, ସବୁ ପାଣିକୁ ଗୋଟେ ଜାଗାରେ କରିକି ତାକୁ ପିଇବା ପାଇଁ ଦିଆଯାଏ, ଯେମିତିକି ଆମ ଲୋକମାନଙ୍କର ବି କମିଯାଏ କି ନାହିଁ ପାଣି ଅଂଶଟା, ତ ତାଙ୍କର ବି ମଧ୍ୟ କମିଯାଇଥାଏ। ତ ସେଇଥିରେ ତାଙ୍କର ଲୁଣ ଦେଇଥାଉ ଆମେ, ମୋଟା ଲୁଣ, ତ ତାଙ୍କର ଏନର୍ଜିଟା ସେଇଥିରେ ବଢ଼ିଥାଏ।
0: ଆଉ ଗାଈ ମାନଙ୍କର ଲାଗି କାଣ ସୁବିଧା କରିଛନ୍, ତାଙ୍କର ରହିବାର ଲାଗି?
1: ତାଙ୍କର ରହିବା ପାଇଁ ଚଟାଣ ତିଆରି କରିଛୁ ଆମେ, ମାନେ କଂକ୍ରିଟ କରିଦେଇଛୁ, ପୁରା ପ୍ଲେନ ନାହିଁ, ଖଦ ଖଦଡ଼ିଆ, ଯେମିତି ସେ ଖସିବନି, ଆଉ ପରିସ୍ରା କଲା ମାତ୍ରକେ ମଧ୍ୟ ସେ ଗୋଡ଼ାଣିଆ ଥିବା ଯୋଗୁଁ ସେ ଗଡ଼ିକି ସେ ନାଲିରେ ପଡ଼ିଯାଏ।
0: ଆଉ ସେଦିନେ ଗୋଧାସନ କେ ଗାଈମାନଙ୍କୁ?
1: ନା,
0: ଖରାଦିନେ ଗୋଧାସନ?
1: ହଁ, ଖରାଦିନେ କେବେ କେବେ ଗୋଧାଯାଏ,
0: ମାନେ ପ୍ରତ୍ୟେକ ଦିନେ ନାହିଁ।
1: ନାଇଁ।
0: ଆଚ୍ଛା, ଗୋଧାଲେ କିଛି ଅସୁବିଧା ହଉଛି କି ଗାଈମାନଙ୍କୁ?
1: ତାଙ୍କର ଚର୍ମଟା ଟିକେ ନରମ, ଯେମିତିକି ମଇସି ହେଲା ତାଙ୍କର ଚର୍ମଟା ମୋଟା, କିନ୍ତୁ ୟାଙ୍କଟା ଟିକେ ସୌଖିନିଆ, ଆଉ ୟାଙ୍କୁ ଡେଲି ଗାଧେଇଲେ ତାଙ୍କ ଟିକେ ଦେହଟା ଶୀଘ୍ର ଖରାପ ହୋଇଥାଏ, ତ ୟାକୁ କିଛି ଦିନ ପରେ ଛାଡ଼ି ଛାଡ଼ିକି ଗଧାଯାଏ।
0: ତ ଏଇ ଯେନ୍ ଗାଈ ରଖିଛନ୍, ସେମାନେ କ୍ଷୀର ଦଉଛନ୍ କା ବର୍ତ୍ତମାନ କି?
1: ହଁ, ଦିଟା ଦଉଛନ୍ତି ଏବେ,
0: ଦିଟା ଦଉଛନ୍,
1: ଆଉ ଚାରିଟା ଗର୍ଭିଣ ଅଛନ୍ତି।
0: ତଥାପି ଗୋଟେ ଗୋଟେ ଗାଈର କ୍ଷୀର ଦହିବାଲା ଯେନ୍ ବାହାର କରୁଛନ୍, କେତେ ହେଇଯାଉଛି?
1: 6 ଲିଟର ପ୍ଲସ
0: ଗୋଟେ ଗୋଟେ ଗାଈର, ମାନେ ଦହିବାଲା କେ?
1: ନାଇଁ, ସକାଳ ବେଳା,
0: ସକାଳ ବେଳା, ମାନେ 12 ଲିଟର ଉର୍ଦ୍ଧ ଗୋଟେ ଗୋଟେ ଗାଈ ଦଉଛନ୍। ତ ବର୍ତ୍ତମାନ କେତେଟା ଛୋଟ ଛୁଆ ରହିଛନ୍?
1: ଦିଟା
0: ରହିଛନ୍। ତ ଇନ ଗୋଟେ ବିଶେଷ କଥା ପଚରାମା, ଯେ ଗାଈ ଯେତେବେଳେ ଗର୍ଭଧାରଣ କରୁଛେ, ତ ପୁରା ଛୁଆ ଜନ୍ମ ହେବାର ସମୟ ତକ କେତେ ଦିନ ଲାଗିଯାଉଛେ?
1: 9 ମାସ
0: ଲାଗିଯାଉଛେ, ମାନେ ମଣିଷର ଯେମିତି ରହୁଛେ ସେଇଭଳିଆ ତା ଗାଈ ମାନଙ୍କର ବି ରହୁଛି ସମୟଟା। ଏ ଯେନ୍ ଗର୍ଭଧାରଣ ସମୟରେ ମାସେରୁ ନେଇକରି 9 ମାସ ଭିତରେ କିଛି କାଣା ଗାଈ ମାନଙ୍କୁ ବିଶେଷ ଦେଖଭାଲ କରବାର ପଡ଼ସି କେ?
1: ହଁ, ତାକୁ ଟାଇମରେ ଖାଇବା ପାଇଁ ଦେବା ପାଇଁ ପଡ଼େ, ବାହାରକୁ ଟିକେ ବୁଲେଇ ନେବା ପାଇଁ ପଡ଼େ, ତା ଦେହରେ କୌଣସି ପ୍ରକାର ଆଘାତ ନ ଲାଗିବା ପାଇଁ ତାକୁ ସେମିତି ସେଫ୍ଟି ରଖାଯାଏ, ନହେଲେ କୋଉଠି ପେଟରେ ଲାଗିଲା କଣ ବାହାରକୁ ଯଦି ଛାଡ଼ିଦେବ ହେଲେ
0: ଛୁଆ ନଷ୍ଟ ହେବାର ବି ଚାନ୍ସ ରହୁଛି,
1: ତ ସେଇଥିପାଇଁ ତାକୁ ଆମେ ଘରେ ହିଁ ରଖିଥାଉ।
0: ଆଉ ଖାଇବାର କଥା କେ ଯଦି ଆମେ ଆଲୋଚନା କରମା, ତ ଖାଇବାର ଜିନିଷ ଭିତରେ କାଣା କାଣା ସବୁ ଦଉଛନ୍?
1: ଏମିତି ଘାସ ଜାତୀୟ ତ ସେ ଖାଇବ, ଆଉ ଏମିତି ମାନେ ତା ଦେହ ପାଇଁ, ତା ଛୁଆ ପାଇଁ, ଗର୍ଭିଣା ଥିବା ଅବସ୍ଥାରେ ତାକୁ ବିଶେଷ କରି ଧ୍ୟାନ ଦିଆଯାଏ, ଗୁଡ଼ ଦେବା ପାଇଁ ପଡ଼ିଥାଏ, ଆଉ କୁଣ୍ଡା ଦେବା ପାଇଁ ପଡ଼ିଥାଏ, ଚକଡ଼ ଦେବା ପାଇଁ ପଡ଼ିଥାଏ, ଆଉ ଯୋଉ ଡାଲିର ଗୁଣ୍ଡ ସବୁ, ଡାଲିର ଗୁଣ୍ଡ ଦେବା ପାଇଁ ପଡ଼ିଥାଏ, ତାକୁ ସମସ୍ତଙ୍କୁ ଏକାଠି ଗୋଳେଇକି ତାକୁ ଖାଇବା ପାଇଁ ଦେଇଥାଉ। ଆଉ କ୍ଷୀର ବଢ଼େଇବା ପାଇଁ ହେଲେ ଗୋଟେ ପାଉଡର ମିଳିଥାଏ, ମେଟାବଲିଜିମ ପାଉଡର କହିକି, ଖାଇବାରେ ଗୋଟେ ଚାମଚ ସକାଳେ ଆଉ ସନ୍ଧ୍ୟାରେ ଆମେ ମିଳିଥାଉ,
0: ମାନେ କ୍ଷୀର ବେଶୀ ଦେବା ବୋଲିକରି। ତ ଏଇଟା ତ ଆପଣ ଗାଈର ଖାଇବାର ବିଷୟରେ କହିଲେ, ହେଲେ ଗାଈମାନଙ୍କୁ ବିଶେଷ କରି କାଁ କାଁ ସବୁ ରୋଗ ଦେଖାଯାଇଥିସି?
1: ତାଙ୍କ ଦେହରେ ଉଙ୍କୁଣି ହେଇଥାଏ, ଆଖିରୁ ପାଣି ବାହାରିଥାଏ ଯୋଉଟାକି ଲେଞ୍ଜରା ବୋଲି କୁହନ୍ତି, ଆଉ ଜ୍ୱର ହେଇଥାଏ, କାଶ ମଧ୍ୟ ହେଇଥାଏ ତାଙ୍କୁ।
0: ତ ଏଇଟା ଯେତେବେଳେ ଜ୍ୱର ହେଲା କେନ୍ତା କରି ଜାଣୁଛନ୍?
1: ସେ ଖାଇବା କମେଇ ଦେବ, ଆଖିରୁ ପାଣି ବାହାରିବ, ସେଇଟା ହଉଛି ତାର ସିମ୍ପଟମ୍ସ ଜାଣିବା ପାଇଁ। ତ ସେତିକି ହେଲା ମାତ୍ର କି ଆମେ ତାର ବି ଡିଜିଟାଲ ଥର୍ମୋମିଟର ମାଧ୍ୟମରେ ତାକୁ ବି ମଧ୍ୟ ଆମେ ଦେଖିଥାଉ କେତେ ଟେମ୍ପରେଚର ଅଛି କହିକି, ତାର ବି 110 ଭିତରେ ହିଁ ଟେମ୍ପରେଚରଟା ରହିଥାଏ। ତ ତାକୁ ଆମେ ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ ମାଧ୍ୟମରେ ହିଁ ତାକୁ ଆମେ କଣ୍ଟ୍ରୋଲ କରିଥାଉ। ଯେମିତିକି ଯଦି ଗାଈ ଛୁଆ ଥିବ ତା ଦେହରେ ହେଲେ ତାକୁ କମ୍ ପାୱାରର ଆମେ ଇଞ୍ଜେକ୍ସନଟା ଦିଆଯାଇଥାଏ ତାକୁ। ତ ସେଇ ହିସାବରେ ତାଙ୍କୁ ଆମେ ବେଶୀ ଇଞ୍ଜେକ୍ସନ ଇଏ ସେ ବ୍ୟବହାର ନ କରିକି ଆମେ ଘରୋଇ ଖାଦ୍ୟ ମାଧ୍ୟମରେ ହିଁ ତାକୁ ଆମେ ସେଫ୍ଟି ରଖିଥାଉ।
0: ତ ଆଜି ଆପଣ ଆସିଲେ ଆମର ବୈଠକିନ ଆଉ ନିଜର ଛେଳି ପାଳନ ଆଉ ଗାଈ ପାଳନ ବିଷୟରେ ବହୁତ ସୁନ୍ଦର ଭାବେ ବତାଲେ। ସେଥିଲାଗି ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ତଥା ଆମର କିଷାନବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର।
1: ଜୁହାର, ଆପଣଙ୍କୁ ବି ଧନ୍ୟବାଦ।
2: ଦାଦା,
3: ହଁ ବିରସୁ,
2: ଇ ନାନୀ ତ ବନେ କରି ଇ ଛେଲାରୁ ଗୋପାଳନ କରୁଛନ୍ ଗା?
3: ହଏ ଗା, ବନେ ଇଥିରେ ଲାଗିଛନ୍। ଆରୁ ଇ ଛେଳି ହଉ କି ଗାଈ ହଉ ଗା, ଇ ଉପରେ ତାଙ୍କର ବହୁତ ବି ନଲେଜ ବା ଜ୍ଞାନ ଅଛେ ବି ଜଣାପଡୁଛେ ନେଇ କେଁ
2: କରୁଛନ୍। ମାନେ ଅଟୋମେଟିକଲି ସେ ଜ୍ଞାନ ଆଇବା ହିଁ ଆଇବା। ଦାଦା, ଆମେ ଯେନି ବି ଚାଷବାସ କରୁ କି କିଛି ପାଲୁ, ନୁକସାନ ତ ଆମେ ନେଇ ଚାହୁଁ
3: ନାଇଁ।
2: ତ କେନ୍ତା ଆମର ଲାଭ ହେବା କହିକିରି ତାଙ୍କର ରୋଗ ବା କହ କି ତାଙ୍କର ଟୀକାକରଣ କହ କି ଖାଇବାର ପିଇବାର କଥା କହ, ଇ ସବୁ ଧ୍ୟାନ ଭଲସେ ରଖମା ହେଲେ ଯାଇକିରି କାନ ଇଗା ବଢେମେ ଆରୁ ଆମକେ ଦୁଇ ପଇସା ଇନକମ କରବାର ସାହାଯ୍ୟ କରିପାରବେ।
3: ବିଲକୁଲ ବିଲକୁଲ। ହେଲେ ବିରସୁ,
2: ହଁ ଦାଦା,
3: ଯେଉଁ ଗା ଗୀତ ପଦ ଦେ ଶୁନମା ବୈଠକିନ
2: ହଇ ବେଲେ ଶୁଣୁତେ ନାଇଁ।

0: ତିରିଶ ଟଙ୍କା, କଞ୍ଚା କଦେଲ ଚାଳିଶରୁ ପଚାଶ ଟଙ୍କା, କାଖେର କୋଡ଼ିଏରୁ ତିରିଶ ଟଙ୍କା, କୁନ୍ଦୁରୁ ଚାଳିଶ ଟଙ୍କା, କଲରା ବି ହେନ୍ତା ଚାଳିଶ ଟଙ୍କା, ଭେଣ୍ଡି ତିରିଶ ଟଙ୍କା, ବାଇଗନ ଆର୍ ଟମାଟର ଚାଳିଶ ଟଙ୍କା ଲେଖାଏଁ, ସାରୁ ପଚାଶ ଟଙ୍କା, ବରବଟି ଚାଳିଶ ଟଙ୍କା, କଞ୍ଚା ମିର୍ଚା ଅଶୀ ଟଙ୍କା, ଲାଉ ଗୋଟାକେ ପନ୍ଦରରୁ କୋଡ଼ିଏ ଟଙ୍କା, ମୁନଗା ଖଡ଼ା କୋଡ଼ିଏ ଟଙ୍କା, ଅଦା ଶହେ କୋଡ଼ିଏ ଟଙ୍କା, ଆର୍ ଲେସୁନ ଶହେ ଷାଠିଏରୁ ଶହେ ଅଶୀ ଟଙ୍କା।
1: ହୋଇ ହୋଇ ଇ ବାକି ସବୁ ଦଦା ମାନ ରହିଥିଲା
0: ବୋଇଲେ ଆର ଗୋଟେ ସୂଚନା ରହିଲା ଗା ପାନିପାଗ ସୂଚନା।
1: ହୋଇ ବେଲେ ଜନେ ଦଉ ସେନେ।
0: ହଏ ଗା ଜନେ ଦଉ
1: ବେଲେ ସୁନ୍ଦରଗଡ଼ ଜିଲ୍ଲାର ପାନିପାଗ ବିଭାଗ କେରେ ଠାନୁ ଯେନ୍ ସୂଚନା ମିଳିଛେ ସେ ହିସାବ ନ ଆଇବା ଚବିଶ ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ସଫା ହିଁ ରହିବା ଆରୁ ଯେନ୍ ତୈଳ ପବନଟା ବୋହିବା ଇଟା ଘଣ୍ଟା ପ୍ରତି ନଅ କିଲୋମିଟର ଦେଇକିରି ବୋହିପାରେ ଆରୁ ତାପମାତ୍ରାଟା ସବୁନୁ ଏତକା ଅଠତିରିଶ ଡିଗ୍ରୀ ଆରୁ ସବୁନୁ କମ୍ ଛବିଶ ଡିଗ୍ରୀ ସେଲସିୟସ ରହିପାରେ। ହେନ୍ତାନ ଆର୍ଦ୍ରତାଟା ସବୁନୁ ଏତକା ଶତକଡ଼ା ଅଣସ୍ତର ଭାଗ ଆରୁ ସବୁନୁ କମ୍ ଶତକଡ଼ା ଅଠର ଭାଗ ରହିବା ବୋଲିକିରି ସୂଚନାଟା ରହିଛେ।
0: ହଏ ଗା ହେଲେ ବିର୍ଷୁ।
1: ହଁ ଦାଦା ବୁଝିଗଲି ନ ସମିଆ ହେଲାନ ଆମର ବୈଠକି ସରାବାର ଲାଗି ତ।
0: ହଏ ଗା ସମିଆ ତ ହେଇ ଆସଲାନ।
1: ହଇ ଯେ ଆମର ଚାଷୀ ଭାଇ ବହିନ ମାନକେ ଗା ଆମର ଠିକନାଟା ନେଇ କହୁ କେ ଯେନ୍ ଠିକନା କେ ପାଇକିରି ଆମର କାର୍ଯ୍ୟକ୍ରମ ବିଷୟ ମତାମତ ଲେଖି ପାରମେ।
0: ହଏ ଗା ବୋଇଲେ ଆମକୁ ଚିଠି ଲେଖବାର ଠିକନା ହଉଛି
1: କିଷାନ ବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ ନମ୍ବର 769042।
0: ବୋଇଲେ ଚାଷୀ ଭାଇ ବହିନ ମାନେ ଆମର ଏଇ କିଷାନବାଣୀ କାର୍ଯ୍ୟକ୍ରମଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଏସି।
1: ହୋଇ ହୋଇ ତ ଚାଷୀ ଭାଇ ବହିନ ମାନେ ଆଜିର ଲାଗି ସମାରୋହ ଦଦା ଆଉ ବିର୍ଷୁ ଭାଇକେ ବିଦାୟ ଦଉନ୍।
2: ଜୁହାର।

ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଅଗ୍ରଣୀ ମହିଳା ଚାଷୀ ଜ୍ୟୋତ୍ସ୍ନା ମହନ୍ତଙ୍କ ସହିତ ଆଲୋଚନା। ବିଷୟ ଥିଲା ଛେଳି ଓ ଗୋପାଳନ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୌଭାଗ୍ୟ ହରିପାଲ ଏବଂ ବୀରେନ୍ଦ୍ର ପ୍ରତାପ ସିଂ। ଆକାଶବାଣୀ ରାଉରକେଲା ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ।

0: ହୀରାପନ୍ନା ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା।
2: ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ।
1: ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ,
2: ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା, ଆଉ ଶତ ପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା।
1: ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି।
2: ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ।
1: ସମୟ ସକାଳ 8ଟାରୁ ଦିନ 11ଟା।
2: ମୋବାଇଲ ନମ୍ବର 7873819988 ଏବଂ 9437109907।
1: ପୁଣି ଥରେ 7873819988 ଏବଂ 9437109907।
2: ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
3: ପୁଲିସ
4: ମିସ୍ ସୀମା?
3: ଆଜ୍ଞା।
4: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ,
3: କାହିଁକି? କିନ୍ତୁ
4: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
3: ଡିଜିଟାଲ ଆରେଷ୍ଟ?
4: 1,00,000 ଦିଅନ୍ତୁ, ବଞ୍ଚିଯିବେ।
3: ଏତେ ଟଙ୍କା?
4: ଆଚ୍ଛା ଠିକ୍ ଅଛି, ଗୋଟେ ଲିଙ୍କ୍ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
3: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସରିଛି।
4: ଆରେ,
3: ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ।
5: ହେଲୋ ମମା।
3: ହାଇ।
6: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଅମ୍ରିତ ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ମନୋହର ଏବଂ ଅନୁରାଧା ପୌଡ଼ୁଆଲ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ବୈତ୍ରୀ ଶ୍ରୀମତୀ ଗୀତାରାଣୀ ବେହେରାଙ୍କ ପ୍ରଥମ କବିତା ସଂକଳନ ସ୍ୱରବର୍ଣ୍ଣା। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 6370990670। ପୁଣି ଥରେ 6370990670। ଆପଣ ଆପଣଙ୍କ ପୁଅ ଝିଅଙ୍କ ନାମ ଲେଖା କଥା ଭାବୁଛନ୍ତି କି?
1: ପିଲାଙ୍କ ସର୍ବାଙ୍ଗୀନ ବିକାଶ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଖୋଜୁଛନ୍ତି କି?
0: ତାହେଲେ ଯୋଗାଯୋଗ କରନ୍ତୁ ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟ ନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା,
1: ଯେଉଁଠି ପିଲାଙ୍କର ପାଠପଢା ପାଇଁ ରହିଛି ସମସ୍ତ ସୁବିଧା,
0: ଯେଉଁଠି ସଠିକ ଶିକ୍ଷା ସଠିକ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା।
1: ଆଉ 1983-2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା,
0: ଯେଉଁଠି 2026-27 ଶିକ୍ଷା ବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମ ଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁ ବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା।
1: ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ।
0: ସମୟ 8:00 ଦିନ 11:00।
1: ମୋବାଇଲ ନମ୍ବର 9238683735 ଏବଂ 7008173085।
0: ପୁଣି ଥରେ 9236837335 ଏବଂ 7008173085।
1: ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ।
0: ଏଥର ଆସନ୍ତୁ ଶୁଣିବା ଅବତାର ଫିଲ୍ମର ଗୀତଟିଏ। ଗୀତଟିରେ କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଆପଣ ଆପଣଙ୍କ ପୁଅ ଝିଅଙ୍କ ନାମଲେଖା କଥା ଭାବୁଛନ୍ତି କି?
1: ପିଲାଙ୍କର ସର୍ବାଙ୍ଗୀନ ବିକାଶ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଜୁଛନ୍ତି କି?
0: ତାହେଲେ ଯୋଗାଯୋଗ କରନ୍ତୁ ଚିନ୍ମୟ ବିଦ୍ୟାଳୟ, ଇଂରାଜୀ ମାଧ୍ୟମ, ଛେଣ୍ଡ, ରାଉରକେଲା।
1: ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତି ପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ,
0: ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 100% ପାସ୍ ହେବାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା।
1: ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି।
0: ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ।
1: ସମୟ ସକାଳ 8ଟାରୁ ଦିନ 11ଟା।
0: ମୋବାଇଲ ନମ୍ବର 7873819988 ଏବଂ 9437109997।
1: ପୁଣି ଥରେ 7873819988 ଏବଂ 9437109997।
0: ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

କଥାଚିତ୍ର ଥିଲା ନାୟକ, ଗୀତଟିରେ କଣ୍ଠଧ୍ୱନି କରିଥିଲେ ଉଦିତ ନାରାୟଣ ଏବଂ କବିତା ସୁବ୍ରମଣ୍ୟମ, ଗୀତ ରଚନା କରିଥିଲେ ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଏ ଆର୍ ରେହମାନ। ଶ୍ରୋତାବନ୍ଧୁ, ଏହି ଗୀତ ସହ ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଓ ଇଂରାଜୀର ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଏବଂ ତା'ପରେ ପରେ ରହିଛି ବିବିଧ ଭାରତୀ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ।

ଆକାଶବାଣୀ ରାଉରକେଲା ଶୁଣିବା ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା କୀର୍ତ୍ତି କିଲେଦାରଙ୍କ କଣ୍ଠରେ ବାପୁ ଗୋସ୍ୱାମୀଙ୍କ ରଚନା।

0: ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା।
1: ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ।
0: ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତି ପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ,
1: ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 100% ପାସ୍ ହେବା ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା।
0: ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି।
1: ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ।
0: ସମୟ ସକାଳ 8ଟାରୁ ଦିନ 11ଟା।
1: ମୋବାଇଲ ନମ୍ବର 7873819988 ଏବଂ 9437109997।
0: ପୁଣି ଥରେ 7873819988 ଏବଂ 9437109907।
1: ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ। ଆସ ଦୀପଟିଏ ହେବା, ଆମ ଭିତରର ଅନ୍ଧାରକୁ ଜାଳି ଦୁନିଆକୁ ଆମେ ଆଲୋକିତ କରିଦେବା। ଆସ ଦୀପଟିଏ ହେବା। ହଁ ଆଜ୍ଞା, 54ଟି କବିତାକୁ ନେଇ ପ୍ରକାଶ ପାଇଛି ଜଣାଶୁଣା କବୟିତ୍ରୀ ଶ୍ରୀମତୀ ଗୀତାରାଣୀ ବେହେରାଙ୍କ ପ୍ରଥମ କବିତା ସଂକଳନ ସ୍ୱର ବର୍ଣ୍ଣା। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 6370990670। ପୁଣି ଥରେ 6370990670।

0: Satos uno. ଆପଣ ଆପଣଙ୍କ ପୁଅ ଝିଅଙ୍କ ନାମ ଲେଖା କଥା ଭାବୁଛନ୍ତି କି?
1: ପିଲାଙ୍କର ସର୍ବାଙ୍ଗୀନ ବିକାଶ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଜୁଛନ୍ତି କି?
0: ତାହେଲେ ଯୋଗାଯୋଗ କରନ୍ତୁ ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା।
1: ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ICSE ବୋର୍ଡ ସ୍ୱୀକୃତି ପ୍ରାପ୍ତ 34ତମ ବର୍ଷରେ ପଦାର୍ପଣ କରିଥିବା ଉତ୍ତମ ମଣିଷ ଗଢୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ,
0: ଯେଉଁଠି ସର୍ବାଙ୍ଗୀନ ଶିକ୍ଷା ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା, ଆଉ ଶତ ପ୍ରତିଶତ ପାସ୍ ହେବାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା।
1: ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି।
0: ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ।
1: ସମୟ ସକାଳ 8ଟାରୁ ଦିନ 11ଟା।
0: ମୋବାଇଲ ନମ୍ବର 7873819988 ଏବଂ 9437109907।
1: ପୁଣି ଥରେ 7873819988 ଏବଂ 9437109907।
0: ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ।

0: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ କଣ୍ଠରେ ଶୁଣିଲେ ବାପୁ ଗୋସ୍ୱାମୀଙ୍କ ରଚନା।
1: ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା।
2: ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟ ନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଚିନ୍ମୟ ବିଦୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା,
1: ଯେଉଁଠି ପିଲାଙ୍କର ପାଠପଢ଼ା ପାଇଁ ରହିଛି ସମସ୍ତ ସୁବିଧା,
2: ଯେଉଁଠି ସଠିକ ଶିକ୍ଷା ସଠିକ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା।
1: ଆଉ 1983 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା,
2: ଯେଉଁଠି 2026-27 ଶିକ୍ଷା ବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମ ଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁ ବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା।
1: ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ।
2: ସମୟ ସକାଳ 8:00 ଦିନ 11:00।
1: ମୋବାଇଲ ନମ୍ବର 9238683735 ଏବଂ 7008173085।
2: ପୁଣି ଥରେ 9236837335 ଏବଂ 7008173085।
1: ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ।
0: ଆସ ଦୀପଟିଏ ହେବା, ଆମ ଭିତରର ଅନ୍ଧାରକୁ ଜାଳି ଦୁନିଆକୁ ଆମେ ଆଲୋକିତ କରିଦେବା। ଆସ ଦୀପଟିଏ ହେବା।
2: ହଁ ଆଜ୍ଞା, 54 କବିତାକୁ ନେଇ ପ୍ରକାଶ ପାଇଛି ଜଣାଶୁଣା କବୟିତ୍ରୀ ଶ୍ରୀମତୀ ଗୀତାରାଣୀ ବେହେରାଙ୍କ ପ୍ରଥମ କବିତା ସଂକଳନ ସ୍ୱର ବର୍ଣ୍ଣା। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 6370990670। ପୁଣି ଥରେ 6370990670।
3: ଆପଣ ଆପଣଙ୍କ ପୁଅ ଝିଅଙ୍କ ନାମଲେଖା କଥା ଭାବୁଛନ୍ତି କି?
1: ପିଲାଙ୍କ ସର୍ବାଙ୍ଗୀନ ବିକାଶ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଖୋଜୁଛନ୍ତି କି?
2: ତାହେଲେ ଯୋଗାଯୋଗ କରନ୍ତୁ ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟ ନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା,
1: ଯେଉଁଠି ପିଲାଙ୍କର ପାଠପଢ଼ା ପାଇଁ ରହିଛି ସମସ୍ତ ସୁବିଧା,
2: ଯେଉଁଠି ସଠିକ ଶିକ୍ଷା ସଠିକ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା।
1: ଆଉ 1983 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା,
2: ଯେଉଁଠି 2026-27 ଶିକ୍ଷା ବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମ ଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁ ବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା।
1: ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ।
2: ସମୟ ସକାଳ 8:00 ଦିନ 11:00।
1: ମୋବାଇଲ ନମ୍ବର 9238683735 ଏବଂ 7008173085।
2: ପୁଣି ଥରେ 9238683735 ଏବଂ 7008173085।
1: ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ।

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ କଣ୍ଠରେ ଶୁଣିଲେ ବାପୁ ଗୋସ୍ୱାମୀଙ୍କ ରଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 7008248758।

କଣ୍ଠଶିଳ୍ପୀ ଥିଲେ ଅସୀମା ପଣ୍ଡା, ତାଙ୍କ କଣ୍ଠରେ ଶୁଣିଲେ ନିର୍ମଳ ନାୟକଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ ନାଟକ ଅଗ୍ନିରାଗ। ରଚନା ଉମାଶଙ୍କର ପଣ୍ଡା, ପ୍ରଯୋଜନା ମାନଭଞ୍ଜନ ହୋତା, ସହଯୋଗିତା ପ୍ରଭୁଦତ୍ତ ପ୍ରଧାନ ଏବଂ ଲକ୍ଷ୍ମଣ ପଣ୍ଡା।

0: ଅସଙ୍ଗ ଅନ୍ତେବାସୀମାନଙ୍କୁ ରକ୍ଷା କରନ୍ତୁ।
1: କି ପୁନର୍ବସୁ?
0: ପ୍ରଣାମ ଗୁରୁଦେବ। ଆପଣଙ୍କ ସାନ୍ଧ ଉପାସନାରେ ବ୍ୟାଘାତ ଘଟାଇଥିବାରୁ ଏ ଅଧମକୁ କ୍ଷମା କରିବେ ଆଚାର୍ଯ୍ୟ।
1: ପୁନର୍ବସୁ, କ'ଣ ହେଇଛି ତୁମର? ତମେ ବାତାହତ ରମ୍ଭାତରୁ ସଦୃଶ କମ୍ପିତ କାହିଁକି? ତମର ସର୍ବାଙ୍ଗ ସହିତ ସିକ୍ତ, ମୁଖମଣ୍ଡଳରେ ଆତଙ୍କର ଲୋହିତ ଛାୟା, ଚକ୍ଷୁ ଯୁଗଳରେ ଭୟର ପ୍ରତିବିମ୍ବ, କଣ୍ଠରେ କାତରତା, ଓଷ୍ଠାଧାର କମ୍ପିତ, ଶରୀର ରୋମାଞ୍ଚିତ। କୁହ, କ'ଣ ହେଇଛି ତୁମର? ତମେ କ'ଣ ଅସୁସ୍ଥ?
0: ନା ଗୁରୁଦେବ, ମୁଁ ଅସୁସ୍ଥ ନୁହେଁ, ଭୟଭୀତ।
1: ଭୟ? ମହର୍ଷି ବିଶ୍ୱାମିତ୍ରର ଆଶ୍ରମରେ ପୁଣି ଭୟ? ଯେଉଁ ଆଶ୍ରମ ପରିସରକୁ ସ୍ୱୟଂ ମହାକାଳ ପ୍ରବେଶ କରିବାକୁ ଭୟ କରେ, ସେଠି ପୁଣି ଭୟ ଆତଙ୍କ?
0: ବିଶ୍ୱାସ କରନ୍ତୁ ଆଚାର୍ଯ୍ୟ।
1: ତୁମକୁ ଅବିଶ୍ୱାସ କରିବାର ତ କୌଣସି କାରଣ ନାହିଁ ବତ୍ସ, ତମେ ତ ମୋର ପ୍ରିୟ ଶିଷ୍ୟମାନଙ୍କ ମଧ୍ୟରେ ଅନ୍ୟତମ, ଏକାନ୍ତ ବିଶ୍ୱସ୍ତ।
0: ଆପଣଙ୍କର ଏ ଅସୀମ ସ୍ନେହ ପାଇଁ ମୁଁ ଗୌରବାନ୍ୱିତ ଗୁରୁଦେବ।
1: ତେବେ ତୁମେ ନିର୍ଭୟରେ ତୁମର ଭୟର କାରଣ ପ୍ରକାଶ କର ପୁନର୍ବସୁ। ତୁମକୁ ଦେଖି ମୋର ମନେ ହେଉଛି ତମେ କିଛି ବିଶେଷ ସମାଚାର ବହନ କରିଆସିଛ।
0: ସେ ସମାଚାର କିନ୍ତୁ ଅତୀବ ଅଶୁଭ ସମାଚାର ଗୁରୁଦେବ।
1: ଅଶୁଭ ସମାଚାର?
0: ହଁ ଗୁରୁଦେବ।
1: ତେବେ କାଳ ବିଳମ୍ବ ନ କରି ସେ ସମ୍ବାଦ ପ୍ରକାଶ କର ପୁନର୍ବସୁ।
0: ଆତତାଇମାନଙ୍କର ଅସ୍ତ୍ରାଘାତରେ ନକ୍ଷତ୍ରକ ନିହତ, ଗୁରୁତର ଭାବରେ ଆହତ ସୁକଣ୍ଠ।
1: ପ୍ରିୟ ଶିଷ୍ୟ, ନକ୍ଷତ୍ରକ ନିହତ, ସୁକଣ୍ଠ ଆହତ?
0: ହଁ ଗୁରୁଦେବ, ଜୀବନ ଓ ମୃତ୍ୟୁ ସହ ସୁକଣ୍ଠ ଅଦ୍ୟାପି ସଂଗ୍ରାମରତ, ଆଉ ନକ୍ଷତ୍ରକର ମୃତଦେହ ଅଦ୍ୟାପି ସିଦ୍ଧାଶ୍ରମର କାନନ କୁଞ୍ଜରେ ନିପତିତ।
1: ସିଦ୍ଧାଶ୍ରମରେ ହିଂସା ରକ୍ତପାତ, ତପବନରେ ଅପବିତ୍ରତା କିଏ କଳୁଷିତ କରିବାକୁ ସାହସ କଲା ପୁନର୍ବସୁ? ମୋର ଯାହା ମନେ ପଡ଼ୁଛି, ଏହିପରି ଘଟଣା କେବଳ ଥରେ ମାତ୍ର ଘଟିଥିଲା, ସିଏ ହିଁ ଥିଲା ତାର ପ୍ରାରମ୍ଭ ଓ ଶେଷ।
2: ଆସନ୍ତୁ ଆସନ୍ତୁ ଦେବର୍ଷି ବିଶ୍ୱାମିତ୍ର, ଏ ଅକିଞ୍ଚନର ପ୍ରଣାମ ସ୍ୱୀକାର କରନ୍ତୁ।
1: ଚିରଞ୍ଜୀବୀ ଭାବ।
2: ପ୍ରଭୁ ଆଦେଶ କରିଥିଲେ ତ ଏ ଦାସ ଆପଣଙ୍କ ସେବାରେ ସିଦ୍ଧାଶ୍ରମରେ ଉପସ୍ଥିତ ହୋଇଥାନ୍ତା, ଆପଣ କଷ୍ଟ ସ୍ୱୀକାର କରି।
1: ସବୁ କାଳରେ ତୃଷିତ ହିଁ ଜଳ ନିକଟକୁ ଆସିଥାଏ, ତେଣୁ ମୋର ଆଗମନରେ ଆଶ୍ଚର୍ଯ୍ୟ ହେବାର ବା କ'ଣ ଅଛି? ତା ଛଡ଼ା ପ୍ରୟୋଜନ ଯେତେବେଳେ ମୋର ନିଜର, ସେତେବେଳେ ମୁଁ ନିଜେ ଆସିବା ହିଁ ବିଧେୟ।
2: ଯାହା ଆପଣଙ୍କ ଅଭିରୁଚି ପ୍ରଭୁ, ଆପଣଙ୍କ ପଦପାତରେ ଅଯୋଧ୍ୟାର ରାଜପଥ ଆଜି ପବିତ୍ର, ଆପଣଙ୍କ ଦର୍ଶନରେ ଏ ଅଧୀନର ଜୀବନ ଧନ୍ୟ, ଆଶ୍ରମର ଅନ୍ତେବାସୀ ସବୁ କୁଶଳ ତ?
1: କୁଶଳ ଜିଜ୍ଞାସା କରି ମୋତେ ଲଜ୍ଜିତ କରନ୍ତୁ ନାହିଁ ମହାରାଜ, ମୁଁ ଏକ ଗୁରୁତର କାର୍ଯ୍ୟ ପାଇଁ ଆପଣଙ୍କର ସାହାଯ୍ୟ ଭିକ୍ଷା କରିବାକୁ ଆସିଛି।
2: ତେବେ ଆଦେଶ କରନ୍ତୁ ମହାମନା, ଆପଣଙ୍କ ସେବାରେ ଏ ଜୀବନ ଧନ୍ୟ ହେଉ।
1: ଆଦେଶ ନୁହେ ମହାରାଜ, ଅନୁରୋଧ। ସନ୍ନ୍ୟାସୀ ରାଜାଙ୍କୁ ବା କି ଆଦେଶ ଦେଇପାରେ?
2: କ୍ଷମା କରନ୍ତୁ ପ୍ରଭୁ, ପ୍ରକାଶ କରନ୍ତୁ ଆପଣଙ୍କ ଆଗମନର କାରଣ।
1: ସିଦ୍ଧାଶ୍ରମ ଅସୁରକ୍ଷିତ।
2: ଆଶ୍ରମ ଅସୁରକ୍ଷିତ? ସୂର୍ଯ୍ୟ ବଂଶ ପ୍ରତି ଏହା ଏକ ଆହ୍ୱାନ।
1: ଆହ୍ୱାନ କି ନୁହେଁ ତାହା ରାଜାର ବିଚାର୍ଯ୍ୟ, ମୋର ନୁହେଁ। ତା ଛଡ଼ା ରାଜ୍ୟର ସୁଶାସନ, ଶାନ୍ତି ଶୃଙ୍ଖଳା ରକ୍ଷା ରାଜାର କର୍ତ୍ତବ୍ୟ, ମୁଁ କେବଳ ସେ ସମ୍ପର୍କରେ ମହାରାଜାଙ୍କୁ ସ୍ମରଣ କରିଦେବା ପାଇଁ ଆସିଛି।
2: ସିଏ ଆପଣଙ୍କର ଆଶୀର୍ବାଦ ମହାମୁନି, ଏଥର ପ୍ରକାଶ କରନ୍ତୁ ଅଶାନ୍ତିର କାରଣ।
1: ତେବେ ଶୁଣନ୍ତୁ ରାଜନ, ରାକ୍ଷସୀ ତାଡ଼କା ଆଉ ତାର ଦୁଇ ପୁତ୍ର ସୁବାହୁ ଓ ମାରିଚ ଅତ୍ୟାଚାରରେ ଅତିଷ୍ଠ ସିଦ୍ଧାଶ୍ରମ, ମାଲବ ଓ କୁରୁଷ ରାଜ୍ୟଦ୍ୱୟ ପ୍ରତାଡ଼ିତ, ସେମାନଙ୍କର ହିଂସ୍ର ଆଚରଣରେ ଏହି ଉଭୟ ରାଜ୍ୟର ରାଜ ପରିବାର ସମ୍ପୂର୍ଣ୍ଣ ନିଶ୍ଚିନ୍ତ, ଆତଙ୍କରେ ପ୍ରଜାକଣ ଦେଶ ତ୍ୟାଗୀ, ଏକଦା କୋଳାହଳ ମୁଖର ଜନପଦ ଆଜି ପରିଣତ ହୋଇଛି ନିର୍ଜନ ଶ୍ମଶାନରେ, ଗ୍ରାମ ନଗର ବିପଣି ବଜାର ପରିଣତ ହୋଇଛି ଧ୍ୱଂସସ୍ତୁପରେ। ଗ୍ରାମ ନାହିଁ, ନଗର ନାହିଁ, ତାହାର ସ୍ଥାନ ନେଇଛି ଏକ ଭୟାବହ ଅରଣ୍ୟ। ସେ ଅରଣ୍ୟର ନାମ ତାଡ଼କାବନ। ଆଉ ସିଦ୍ଧାଶ୍ରମର ଅବସ୍ଥା, ସେ ତ ଅବର୍ଣ୍ଣନୀୟ ମହାରାଜ।
2: କ୍ଷମା କରନ୍ତୁ ମୁନିରାଜ, ରାଜଧର୍ମ ପାଳନରେ ହୁଏତ ମୋର ତ୍ରୁଟି ହୋଇଯାଇଛି। ମନେ ହୁଏ ଗୁପ୍ତଚରଗଣ ସମ୍ବାଦ ଦେବାରେ ଅବହେଳା କରିଛନ୍ତି। ମୁଁ ନିଜେ ଏଥିପାଇଁ ମର୍ମାହତ। ମୁଁ କାଳ ବିଳମ୍ବନ କରି ସେନାପତିଙ୍କୁ ଶତ୍ରୁ ନିଧନ ପାଇଁ ଆଦେଶ ଦେଉଛି ପ୍ରଭୁ।
1: ତାର କୌଣସି ପ୍ରୟୋଜନ ନାହିଁ ରାଜନ, କେବଳ ମୋର ଶିଷ୍ୟତ୍ୱ ପାଇଁ ଆପଣ ରାମ ଲକ୍ଷ୍ମଣଙ୍କୁ ମୋ ସାଙ୍ଗରେ ପଠାଇ ଦିଅନ୍ତୁ। ସେ ଉଭୟ ହିଁ ସିଦ୍ଧାଶ୍ରମକୁ ରକ୍ଷା କରିବେ,
2: ଦୋଷ ମାର୍ଜନ କରିବେ। ମୁନିଶ୍ରେଷ୍ଠ, ରାମ ଲକ୍ଷ୍ମଣ ଅଦ୍ୟାବଧି ଚପଳ ବାଳକ ମାତ୍ର, ସେମାନେ କଣେ ଶତ୍ରୁ ନିଧନ କରିପାରିବେ?
1: ରାଜନ, ବାଳକ ବୋଲି ରାଜପୁତ୍ରମାନଙ୍କୁ ଉପେକ୍ଷା କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ତା ଛଡ଼ା ଅସ୍ତ୍ରଚାଳନାର ସୁଯୋଗ ତ ତାଙ୍କୁ ଦେବା ଉଚିତ।
2: ଯଥା ଅଭିରୁଚି, ମୁଁ ବର୍ତ୍ତମାନ ସୁମନ୍ତକୁ ଆଦେଶ କରୁଛି, ରାମ ଲକ୍ଷ୍ମଣ ସହ ଆପଣଙ୍କୁ ସେ ଆଶ୍ରମରେ ପହଞ୍ଚାଇ ଦେଇ ଆସିବି।
1: ସାଧୁ ସାଧୁ ମହାରାଜ, ପୁଣ୍ୟଶ୍ଳୋକ ମହାରାଜ ଦଶରଥଙ୍କର ଜୟ, ପୁଣ୍ୟଶ୍ଳୋକ ମହାରାଜ ଦଶରଥଙ୍କର ଜୟ, ପୁଣ୍ୟଶ୍ଳୋକ ମହାରାଜ ଦଶରଥଙ୍କର ଜୟ। ପୁନର୍ବସୁ, ଏହି ଘଟଣା କେମିତି ଘଟିଲା ବତ୍ସ?
0: ଗୁରୁଦେବ, ମୁଁ ସଠିକ ଜାଣେ ନା, ନକ୍ଷତ୍ରକର ସହଦେଇ ସୁକଣ୍ଠ ହିଁ ଥିଲା ତା ସହିତ। ସିଏ ହିଁ ସମସ୍ତ ଘଟଣାର ପ୍ରତ୍ୟକ୍ଷଦର୍ଶୀ, କେବଳ ସିଏ ହିଁ ଏହାର ବିବରଣୀ ଦେବାରେ ସମର୍ଥ ଆଚାର୍ଯ୍ୟ।
1: ସୁକଣ୍ଠ ବର୍ତ୍ତମାନ କେଉଁଠି?
0: ତାକୁ ଆମେ ଶଲ୍ୟ ଚିକିତ୍ସାଗାରରେ ପହଞ୍ଚି ଦେଇ ଆସିଛୁ ଗୁରୁଦେବ।
1: ତୁମେ ଏଥର ଆସିପାର ପୁନର୍ବସୁ, ମୁଁ ଆସୁଛି।
0: ଆଦେଶ ଶିରଧାର୍ଯ୍ୟ ଗୁରୁଦେବ।
1: ବତ୍ସ, ସୁକଣ୍ଠ ସୁକଣ୍ଠ,
3: ଅସହ୍ୟ ଅସହ୍ୟ ପୀଡ଼ା।
1: ସୁକଣ୍ଠ, ନା ନା, ପ୍ରଣାମ କରିବାର ଆବଶ୍ୟକତା ନାହିଁ। ବତ୍ସ, ଶଯ୍ୟାରୁ ଉଠିବା ପାଇଁ ପ୍ରୟାସ କର ନାହିଁ, ତମର ବିଶ୍ରାମର ପ୍ରୟୋଜନ। ହୁଏତ ଏଇ ମୁହୂର୍ତ୍ତରେ ମୁଁ ବି ତୁମକୁ କଷ୍ଟ ଦେବାକୁ ଆସିନଥାନ୍ତି, ତେବେ ଏଇ ଘଟଣା ସମ୍ପର୍କରେ ତୁରନ୍ତ ନ ଜାଣିଲେ ପ୍ରତିକାର କରିବା ଅସମ୍ଭବ ହୋଇପଡ଼ିବ। ମୋତେ କେବଳ କୁହ, ଏସବୁ ଘଟିଲା କେମିତି?

0: ତୁଷାରେ ମୋର ଛାତି ବିଦୀର୍ଣ୍ଣ ହେଇଯାଉଛି। ମତେ ମତେ ସାମାନ୍ୟ ଜଳଦାନ କରନ୍ତୁ ଗୁରୁଦେବ।
1: କହିବାକୁ ପୀଡ଼ା ଅନୁଭବ କରୁଥିଲେ, ବର୍ତ୍ତମାନ ନ କହିଲେ ବି ଚଳିବ ବର୍ଷ।
0: ନା ଗୁରୁଦେବ, ଅସ୍ତ୍ରାଘାତ ଠାରୁ ଏ ପୀଡ଼ା ଆଉ କି କଷ୍ଟକର ହୋଇପାରେ।
1: କିନ୍ତୁ ତମର ଓଠରେ ବିଷାଦରେ ସ୍ମିତ ହସ, ଆଖିର ତ୍ରାସ ଓ ଆତଙ୍କ ମୋତେ ପୀଡ଼ିତ ଓ ଯନ୍ତ୍ରଣା ଜର୍ଜରିତ କରୁଛି।
0: ମୋର ମାନସ ପଟରୁ ମୁଁ ଏଯାବତ୍ ସେ ଭୟଙ୍କର ଓ ବିଭତ୍ସ ଦୃଶ୍ୟକୁ ଅପସାରଣ କରିପାରୁନାହିଁ ଗୁରୁଦେବ। ଭୁଲି ପାରୁନାହିଁ ନକ୍ଷତ୍ରକର ସେଇ କରୁଣ ଆର୍ଥନାଦ। ଆପଣ ତ ରାକ୍ଷସମାନଙ୍କର ତାମସିକ ପ୍ରବୃତ୍ତି ସହ ବେଶ ସୁପରିଚିତ ଭଗବାନ। ଆପଣ ତ ଜାଣନ୍ତି ଧର୍ମ କର୍ମ ଓ ଉପାସନାରେ ସେମାନଙ୍କର କଦାଚିତ ବିଶ୍ୱାସ ନାହିଁ। ଆହାର ନିଦ୍ରା ଓ ମୈଥୁନ ହିଁ ସେମାନଙ୍କ ଜୀବନର ଚରମ ଲକ୍ଷ୍ୟ।
2: ମୁଁ ସବୁ ଜାଣେ ସୁକଣ୍ଠ, ସବୁ ଜାଣେ।
0: ଆଶ୍ରମ ମଧ୍ୟରେ ମତ୍ତ ଅବସ୍ଥାରେ ସେମାନଙ୍କର ଉପସ୍ଥିତି ଅତି ଅସହ୍ୟ ଓ ଆପତ୍ତିଜନକ ମନେ ହେଲା ଗୁରୁଦେବ।
1: ମନେ ହେବା ତ ଅତି ସ୍ୱାଭାବିକ।
0: ସେମାନଙ୍କର ଅଶିଷ୍ଟ ଓ ଅଶାଳୀନ ଆଚରଣ ଆମ୍ଭମାନଙ୍କୁ କ୍ଷୁବ୍ଧ କରିଥିଲା।
1: ଏହି ପ୍ରତିକ୍ରିୟା ବି ତତଧିକ ସ୍ୱାଭାବିକ। ତାପରେ
0: ପ୍ରଥମେ ମୁଁ ଆଉ ନକ୍ଷତ୍ରକ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ଅବିବେକୀକୁ ଶାସ୍ତ୍ର ଜ୍ଞାନ ଦେବା ଯେ ନିର୍ବୋଧତା।
1: ଅପାତ୍ରରେ କୌଣସି ଦାନ ଫଳବତୀ ହୁଏ ନା, ବରଂ ବେଳେବେଳେ ତାର ପରିଣାମ ବିପରୀତ ଭୟଙ୍କର ହୋଇଥାଏ।
0: ତାର ଫଳାଫଳ ତ ଆପଣଙ୍କ ସମ୍ମୁଖରେ
1: ଜାଣେ ବସ। ସୁବର୍ଣ୍ଣକୁ ଅଗ୍ନିରେ ଦାହ କଲେ ସେ ଆହୁରି ହିରଣ୍ମୟ ଦ୍ୟୁତି ବିକରଣ କରେ, କିନ୍ତୁ ଅଙ୍ଗାରକୁ ପୁନଃ ପୁନଃ ଧୌତ କଲେ ବି ତାର ମଳିନତ୍ୱ ଦୂର ହୁଏ ନାହିଁ। ବୃଷ୍ଟି ଜଳ ନଦୀ ଓ ସମୁଦ୍ର ଉଭୟ ଗର୍ଭରେ ଧାରଣ କରନ୍ତି, କିନ୍ତୁ ଗର୍ଭସ୍ଥ ହେବା ପରେ ତାର ସ୍ୱାଦ ଓ ଦ୍ରବ୍ୟ ଗୁଣରେ ସ୍ୱାଭାବିକ ପରିବର୍ତ୍ତନ ଘଟେ। ଆଶ୍ଚର୍ଯ୍ୟ, ସମୁଦ୍ରର ଜଳ ହୁଏ ଲବଣାକ୍ତ, କିନ୍ତୁ ନଦୀ ନିର୍ଝରିଣୀ ଓ ପୁଷ୍କରିଣୀର ଜଳ ହୁଏ ମଧୁର। ତାପରେ କଣ ହେଲା ବତ୍ସ?
0: ତାପରେ ସେମାନଙ୍କ ସହ ନକ୍ଷତ୍ରକ ଆଉ ମୁଁ ତର୍କରେ ଲିପ୍ତ ଥିବା ଅବସ୍ଥାରେ କ୍ୱଚିତ୍ ଆଶ୍ରମ ବାସିନୀ ସେହି ପଥ ଦେଇ ସ୍ୱ ସ୍ୱ ଆଶ୍ରମକୁ ସ୍ନାନାନ୍ତେ ପ୍ରତ୍ୟାବର୍ତ୍ତନ କରୁଥିଲେ। ସେ ଦୁହେଁ ଆର୍ଚ୍ଚା ଅନୁଗତା ଓ ଉପାଳିକାକୁ ବଳପୂର୍ବକ ଧରି ନେଇ ଆମ ସମ୍ମୁଖରେ ବହୁ ଅଶ୍ଳୀଳ ଇଙ୍ଗିତ କରିବାକୁ ଲାଗିଲେ ଗୁରୁଦେବ। ସେତେବେଳେ ଆଉ ଫଳାଫଳ ବିଚାର କରିବାର ସମୟ ନଥିଲା। ଆର୍ଚ୍ଚ କାଳ ବିଳମ୍ବ କରିଥିଲେ ହୁଏତ ସେମାନେ ସେ ଦୁହିଁଙ୍କୁ ଅପହରଣ କରି ଧର୍ଷଣ କରିଥାନ୍ତି। ଆମେ ଉଭୟ ନିରସ୍ତ୍ର ହେଲେ ବି ଏ ଅପମାନ ଉପେକ୍ଷା କରିପାରିଲୁ ନାହିଁ, ଆଉ ତାର ପରିଣତି ତ ଆପଣଙ୍କ ସମ୍ମୁଖରେ ଗୁରୁଦେବ। ସେମାନେ ଉଭୟଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆଘାତ କଲେ। ନକ୍ଷତ୍ରକର ମୁହଁକୁ ସେମାନେ ଏକ ହିଂସ୍ର ଆକ୍ରୋଶରେ ବିକୃତ କରିଦେଲେ।
1: ଏହାର ପୁନରାବୃତ୍ତି ଯେପରି ନ ଘଟେ ତାର ଉପାୟ ଉଦ୍ଭାବନ କରିବାକୁ ମୁଁ ଏଥର ଆସୁଛି ସୁକଣ୍ଠ। ତମେ ବିଶ୍ରାମ କର, ମୁଁ ନକ୍ଷତ୍ରକର ଶବ ସଂସ୍କାର ପାଇଁ ଆୟୋଜନ କରୁଛି।

0: କୁଳାଧିପତି ଆଚାର୍ଯ୍ୟ ବିଶ୍ୱାମିତ୍ରଙ୍କୁ ଆଜାନୁବାହୁର ପ୍ରଣାମ।
1: ମୁଁ ଏ ଯାବତ୍ ତୁମରି ପ୍ରତୀକ୍ଷାରେ ଥିଲି ଆଜାନୁବାହୁ।
0: ଆପଣ କ୍ଳାନ୍ତ ବିମର୍ଷ, ହୁଏତ ବିଶ୍ରାମର ପ୍ରୟୋଜନ ଥିଲା ମହର୍ଷି।
1: ଏକ ମାନସିକ ପୀଡ଼ାରେ ମୁଁ ପୀଡ଼ିତ ଆଚାର୍ଯ୍ୟ। ତୁମେ ନିଶ୍ଚୟ ଇତ୍ୟବସରେ ରାକ୍ଷସମାନଙ୍କର ଆକ୍ରମଣ ଆଉ ପ୍ରିୟ ଶିଷ୍ୟ ନକ୍ଷତ୍ରକର ମୃତ୍ୟୁ ସମ୍ପର୍କରେ ଅବହିତ ହୋଇସାରିଥିବ ବୋଲି ମନେ ହୁଏ।
0: ହଁ କୁଳପତି, ମୁଁ ସମସ୍ତ ଶ୍ରବଣ କରିଛି। ଏହାର କୌଣସି ନା କୌଣସି ପ୍ରତିକାର ତ ଅବଶ୍ୟ କରିବାକୁ ପଡ଼ିବ, ନହେଲେ ସମଗ୍ର ଗୁରୁକୁଳ ଆଶ୍ରମ ଉପରେ ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ ତୁଟିଯିବ।
1: ମୋ ଛାଡ଼େ ଆଜାନୁବାହୁ, ଏହା ମୋର ହିଁ ଉଦାସୀନତା ଓ ଉଦ୍ୟମହୀନତାର ଫଳ। ତେବେ ବ୍ୟାଧିର ନିରାକରଣ ପାଇଁ ଯେମିତି ତାର ସକଳ ଉପସର୍ଗ ଓ କାରଣ ଅବହିତ ହେବା ଏକାନ୍ତ ପ୍ରୟୋଜନ, ଏହି ସମ୍ପର୍କରେ କୌଣସି ପଦକ୍ଷେପ ନେବା ପୂର୍ବରୁ ଏଭଳି ଏକ ଅପ୍ରତ୍ୟାଶିତ ଘଟଣାର ମୂଳ କାରଣ ଜାଣିବାକୁ ଚାହେଁ ମୁନିରାଜ।
0: ଦୁଷ୍ଟତା ମାର୍ଜନା କରିବେ ଆର୍ଯ୍ୟ, ମୋର ମନେ ହୁଏ କେହି ଜଣେ ଆର୍ଯ୍ୟ ଅନାର୍ଯ୍ୟର ଭେଦଭାବର ବିଷାକ୍ତ ବୀଜ ବପନ କରିଯାଇଛି ସିଦ୍ଧାଶ୍ରମରେ। ତାହାରି କୁପରିଣାମ ଏ ସଂଘର୍ଷ?
1: ଆଶ୍ଚର୍ଯ୍ୟ,
0: ହୁଏତ କର୍ମଭେଦରେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଓ ଶୂଦ୍ରର ଶ୍ରେଣୀ ବିଭାଗକୁ ସେମାନେ ବଳବତ୍ତର ରଖିବାକୁ ଚାହାନ୍ତି ଆର୍ଯ୍ୟ।
1: ମୁଁ କିନ୍ତୁ ଅସ୍ୱୀକାର କରେ ଆଜାନୁବାହୁ, ତମେ କେମିତି ପାସରି ଦଉଛ ଯେ ତୁମର କୁଳପତି ମହର୍ଷି ବିଶ୍ୱାମିତ୍ର ବ୍ରାହ୍ମଣ ନୁହେଁ କ୍ଷତ୍ରିୟ। ଶାସ୍ତ୍ର ଅଧ୍ୟୟନ କରିବାରେ ତ କୌଣସି ଭେଦ ନାହିଁ ମୁନିରାଜ।
0: ମୁଁ ଜାଣେ ଆର୍ଯ୍ୟ, ତେବେ ଅବ୍ରାହ୍ମଣ ବେଦପାଠ କଲେ ତାହା କଳୁଷିତ ହୁଏ, ଅନାର୍ଯ୍ୟ ପକ୍ଷରେ ବେଦାଧ୍ୟୟନ କରିବା ପାପ ବୋଲି ଧାରଣା ଦିଆଯାଇଛି ମହର୍ଷି, ଆଉ ସେହି ଧାରଣାର ବୀଜ ଆଜି ମହାଦ୍ରୁମରେ ପରିଣତ ହୋଇଛି, ସୃଷ୍ଟି କରିଛି ପରସ୍ପର ଭିତରେ ଘୃଣା ଓ ହିଂସ୍ରତା।
1: ଯେକୌଣସି ବ୍ୟକ୍ତି ସ୍ନାନ କଲେ ବି ଜଳ ଯେପରି ଅପବିତ୍ର ହୁଏ ନା, ପବନ ଦୂଷିତ ହୁଏ ନା, ସେଭଳି ଆଚାଣ୍ଡାଳ ବ୍ରାହ୍ମଣ ବେଦ ପାଠ କଲେ ବେଦ କେବେ ଅଶୁଦ୍ଧ ହୁଏ ନା। ଏହି ମୌଳିକ ସତ୍ୟକୁ ତ ଅସ୍ୱୀକାର କରାଯାଇପାରେ ନା ଆଜାନୁବାହୁ।
0: ମୁଁ ଆପଣଙ୍କ ସହ ସମ୍ପୂର୍ଣ୍ଣ ଏକମତ ମହର୍ଷି।
1: ଆଉ ମନେ ରଖିବ ତପସ୍ୱୀ, ଜଳ ଓ ମରୁତର ଯେପରି ଆକାର ନାହିଁ, ପ୍ରଜ୍ଞା ବି ସେହିପରି ନିରାକାର। ପାତ୍ରାନୁସାରେ ଜଳ ଓ ପବନ ଯେପରି ନିର୍ଦ୍ଦିଷ୍ଟ ଆକାର ଧାରଣ କରନ୍ତି, ସେହିଭଳି ପ୍ରଜ୍ଞା ବ୍ୟକ୍ତିର ମନନ ଶକ୍ତି ଉପରେ ନିର୍ଭର କରେ। ତେଣୁ ତେଜ ଆପ୍ କ୍ଷିତି ମରୁତ ଓ ବ୍ୟୋମ ଏହି ପଞ୍ଚ ମହାଭୂତରେ ସମସ୍ତଙ୍କର ଅଧିକାର ସମାନ। ମଣିଷ ପାଇଁ ଏହା ପ୍ରକୃତିର ମହନୀୟ ଦାନ।
0: ଏହାର ପ୍ରଚାର ଓ ପ୍ରସାର ହିଁ ଏ ପରିସ୍ଥିତିକୁ ଆୟତ୍ତ କରିବାରେ ସହାୟକ ହେବ ମହର୍ଷି।
1: ମୋର ବି ସେହି ମତ।
0: ଆଦେଶ ହେଲେ ସିଦ୍ଧାଶ୍ରମର ସନ୍ନିକଟରେ ଥିବା ଗ୍ରାମ ପ୍ରମୁଖମାନଙ୍କର ଏକ ଆଲୋଚନା ସଭାର ଆୟୋଜନ କରାଯାଇପାରେ କୁଳପତି। ମୋ ମତରେ ସର୍ବପ୍ରଥମେ ସେମାନଙ୍କୁ ସଂଗଠିତ କରିବାକୁ ହେବ।
1: ଆଉ ଗୋଟିଏ କଥା, ମୁଁ ଏହାର ପ୍ରତିକ୍ରିୟା ସମ୍ବନ୍ଧରେ ଯେପରି ଅବହିତ ରୁହେ। ହଁ, ତମେ ଉଚିତ ମନେ କଲେ ସେନାନାୟକ ବହୁଳାଶ୍ୱ ସହ ସାକ୍ଷାତ କରିପାର।
0: ଯଥା ଦେଶ କୁଳପତି, ଏଥର ମୁଁ ଆସୁଛି।

0: ମୋତେ ସ୍ମରଣ କଲେ ଆଚାର୍ଯ୍ୟ।
1: ହଁ ଉପକୂଳପତି, ନିଶାତ ଗହନର ବର୍ବର ହତ୍ୟା ଓ ସ୍ତ୍ରୀମାନଙ୍କର ଲାଞ୍ଛନାର କାହାଣୀ ଶୁଣିବା ପରେ ମୁଁ ଅସ୍ଥିର ଅନୁଭବ କରୁଛି ଭଦ୍ର।
0: ଭୟ ଓ ତ୍ରାସରେ ସମସ୍ତେ ମୁକ ଆର୍ଯ୍ୟପୁତ୍ର, କାହାରି ମୁହଁରେ ଭାଷା ନାହିଁ, ଶୂନ୍ୟ ଦୃଷ୍ଟି। ବାହୁବଳ ଓ ହିଂସା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସେମାନଙ୍କ ପକ୍ଷରେ ଅସମ୍ଭବ ଭଳି ପ୍ରତୀତ ହେଲା ଆର୍ଯ୍ୟ।
1: ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ନ କରିବା ତ ବିରୁଦ୍ଧର ଲକ୍ଷଣ ଆଜାନୁ ବାହୁ। ସମଗ୍ର ଦେଶ ଓ ସମାଜ ପକ୍ଷରେ ଅହିତ କର, ଜନସମୁଦାୟ ଭୀରୁ ହେଲେ ହିଁ ଅଭ୍ୟୁଦୟ ଘଟେ ସାମନ୍ତବାଦୀ ଏକ ଛତ୍ରବାଦ। ଚାଲେ ଦୁର୍ବଳ ଉପରେ ସବଳର ଶୋଷଣ, ଶ୍ରେଣୀ ବିଭକ୍ତ ହୋଇପଡ଼େ ସମାଜ, ସେଇ ସୁଯୋଗରେ ବିତ୍ତବାନ ହୁଏ ଆହୁରି ବିତ୍ତଶାଳୀ, ଦରିଦ୍ର ହୁଏ ଦରିଦ୍ରତର।
0: ଆପଣଙ୍କ କଥନ ସୂର୍ଯ୍ୟ ସଦୃଶ ଏକାନ୍ତ ସତ୍ୟ, ଯୁକ୍ତି ଅକାଟ୍ୟ ଗୁରୁଦେବ।
1: ତମେ ବହୁଳାଶ୍ର ନିକଟକୁ ଯାଇଥିଲ।
0: ଜନସମୁଦାୟ ନିକଟରୁ ନିରାଶ ହୋଇ ମୁଁ ସେନାନାୟକ ବହୁଳାଶ୍ୱର ଶିବିରକୁ ଯାଇଥିଲି, କିନ୍ତୁ ତାଙ୍କ ଉକ୍ତିରେ ବି ନିରାଶ ହେବାକୁ ପଡ଼ିଲା। ମନେ ହେଲା ସମ୍ଭବତଃ ଏହି ଘଟଣା ସହ ନିଜକୁ ସେ ଜଡ଼ିତ କରିବା ପାଇଁ ଅନିଚ୍ଛୁକ, ଅଥବା ତାଙ୍କ ନିକଟରେ ଏ ଘଟଣା ଅତି ତୁଚ୍ଛ। ସବୁ କଥା ଶ୍ରବଣ କରିବା ପରେ ବି ତାଙ୍କ ମନରେ ସାମାନ୍ୟତମ ଉଦ୍ବେଗର ଲକ୍ଷଣ ପରିଲକ୍ଷିତ ହେଲା ନାହିଁ।
1: କିନ୍ତୁ କାହିଁକି ଦୁଷ୍ଟ ଶତ୍ରୁକୁ ଦମନ କରି ପ୍ରଜାକୁ ରକ୍ଷା କରିବା ତ ରାଜଧର୍ମ, ରାଜପ୍ରତିନିଧିର କର୍ତ୍ତବ୍ୟ।
0: କିନ୍ତୁ ଯେଉଁ ରାଜପ୍ରତିନିଧି ଭ୍ରଷ୍ଟ, କାମାସକ୍ତ, ଯିଏ ଲୋଭାସକ୍ତ ହୋଇ ଉତ୍କୋଚ ଗ୍ରହଣ କରେ।
1: ଉତ୍କୋଚ?
0: ହଁ କୁଳପତି, ସେନାପତି ବହୁଳାଶ୍ୱକୁ ଆଜି ପ୍ରଚୁର ଉପହାର ଓ ଉପଢୌକନ ପ୍ରାପ୍ତ ହୋଇଛି। ମହାର୍ଘ ରତ୍ନ ଖଚିତ ତ୍ରିତଳ ରଥ, ସ୍ୱର୍ଣ୍ଣ ଆଭୂଷଣ, ବିଶାଳକାୟ ସୁରାଭାଣ୍ଡ, ଆଉ ସୁନ୍ଦରୀ ଦାସୀ ପ୍ରାପ୍ତିର ପ୍ରତିଶ୍ରୁତି ବି ମିଳିଛି ବୋଲି ଶ୍ରୁତିଗୋଚର ହେଲା। ଉପହାର ତ ପ୍ରକାରାନ୍ତରେ ଉତ୍କୋଚ, ଆଉ ଏସବୁ ଆସିଛି ସେହି ଯୁବକମାନଙ୍କ ନିକଟରୁ।
1: ଉତ୍କୋଚର ରାଜନୀତି ଦେଶକୁ ରସାତଳଗାମୀ କରିଦେବ ଉପକୂଳପତି।
0: ଏହା କିନ୍ତୁ ଚିରସ୍ଥାୟୀ ନୁହେଁ ପ୍ରଭୁ, ଚିରକାଳ ଅନୀତି ଉପରେ ନୀତିର ବିଜୟ ହୋଇଛି। ଅତ୍ୟାଚାର ଅନାଚାର ଚରମ ସୀମାରେ ପହଞ୍ଚିଲେ ବିଦ୍ରୋହ ସଂଗଠିତ ହୋଇଛି। ଏମାନଙ୍କର ସ୍ୱେଚ୍ଛାଚାର ଅନାଚାର ଓ କ୍ରୂରତା ବିରୁଦ୍ଧରେ ଦିନେ ନା ଦିନେ ଜନଜାଗରଣ ଯେ ହେବ, ଏଥିରେ ଦ୍ୱିରୁକ୍ତିର ଅବକାଶ ନାହିଁ।
1: କିନ୍ତୁ ସେ ଜାଗରଣ କେବେ ଆଜାନ ବାହୁ, କେବେ? ସମସ୍ତ ବିଧି ବ୍ୟବସ୍ଥା ଧ୍ୱଂସ ହୋଇଗଲା ପରେ, ଶାସନ ଉପରୁ ବିଶ୍ୱାସ ତୁଟିଯିବା ପରେ, ମୋତେ ଗହନ ହତ୍ୟା ଓ ସ୍ତ୍ରୀମାନଙ୍କର ଧର୍ଷଣ ଗଭୀର ଭାବରେ ଆନ୍ଦୋଳିତ କରୁଛି। ମୁଁ ଅପରାଧୀମାନଙ୍କୁ ଜାଣିବାକୁ ଚାହେଁ ଭଦ୍ର। ଯେତେବେଳେ ଖବର ପ୍ରଚାରିତ ହେଲା, ଗ୍ରାମର ଯୁବକମାନେ ସେହି ଆର୍ଯ୍ୟ ବୋଲାଉଥିବା ଯୁବକମାନଙ୍କ ଉପରେ ପ୍ରତିଶୋଧ ନେଲେ ନାହିଁ କାହିଁକି?
2: ମୁଁ ତାର ଉତ୍ତର ଦେଉଛି ଆର୍ଯ୍ୟ ପୁତ୍ର, ସେ ହୁଏତ ସମଗ୍ର ଗ୍ରାମବାସୀଙ୍କ ପକ୍ଷରେ ଆତ୍ମହତ୍ୟା ସଦୃଶ ହୋଇଥାନ୍ତା। ସମଗ୍ର ପୁରୁଷ ହୁଏତ ଗହନର ଦଶା ଭୋଗିଥାନ୍ତେ, ଆଉ ସମସ୍ତ ସ୍ତ୍ରୀମାନଙ୍କ ଦଶା ହୋଇଥାନ୍ତା ଠିକ ଆମ ଭଳି।
0: କିନ୍ତୁ ତୁମର ଏ ଧାରଣା ଅମୂଳକ ବି ହୋଇପାରେ।
2: ଅମୂଳକ ଜାଣନ୍ତି ଆର୍ଯ୍ୟ ପୁତ୍ର, ସେହି ଯୁବକମାନଙ୍କ ଭୟରେ କେହି ଆର୍ଯ୍ୟ ବୈଦ୍ୟ ଆମର ଉପଚାର ବି କଲେ ନାହିଁ।
1: ଏତେ ଶକ୍ତିଶାଳୀ ସେମାନେ, କିନ୍ତୁ କିଏ ସେମାନେ, କଣ ସେମାନଙ୍କର ପରିଚୟ, ତମେ କଣ ସେମାନଙ୍କ ସହ ପରିଚିତ?
2: ହଁ ଆର୍ଯ୍ୟ ଶ୍ରେଷ୍ଠ।
1: ତେବେ କୁହ, ପ୍ରକାଶ କର।
2: ସେମାନେ ଜାଣିଲେ ହୁଏତ

0: ପୁତ୍ର ରାକ୍ଷସୀ କୃତ୍ୟ କଲେ ନ୍ୟାୟ କରିବ କି?
1: ଶାସକ ଯଦି ରାକ୍ଷସ ହୋଇଯାଏ ନ୍ୟାୟ ଋଷିର କର୍ତ୍ତବ୍ୟ ହୋଇପଡ଼େ। ଏଇଥର ମୋତେ ହିଁ ସଂଗ୍ରାମ କରିବାକୁ ପଡ଼ିବ ଆଜାନ ବାହୁ, ମୋତେ ହିଁ ନେତୃତ୍ୱ ନେବା ପାଇଁ ପଡ଼ିବ ଏକ ସାମାଜିକ ଅଭ୍ୟୁତ୍ଥାନର ଆଗାମୀ ବିପ୍ଳବର।
2: ଗୁରୁଦେବ, ଗୁରୁଦେବ
1: କିଛି କହିବାର ଅଛି ବତ୍ସ ସୁକଣ୍ଠ।
2: ଉପଚାର ପାଇଁ ଆସିଥିବା ସେଇ ନିଷାଦ କନ୍ୟାମାନଙ୍କର ମୃତ୍ୟୁ ହୋଇଯାଇଛି ଆର୍ଯ୍ୟ।
1: ଓହାନୁ ବାହୁ, ଏଇଥର ମୋତେ ସଂଗ୍ରାମ
3: ଶୁଣୁଥିଲେ ନାଟକ ଅଗ୍ନିରାଗ, ରଚନା ଉମାଶଙ୍କର ପଣ୍ଡା, ପ୍ରଯୋଜନା ମାନଭଞ୍ଜନ ହୋତା, ସହଯୋଗିତା ପ୍ରଭୁଦତ୍ତ ପ୍ରଧାନ ଓ ଲକ୍ଷ୍ମଣ ପଣ୍ଡା। ଆକାଶବାଣୀ ରାଉରକେଲା, ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।